ପ୍ରଭୁଙ୍କ କୃପା ବା ମହିମାକୁ ନେଇ ଜାଗ୍ରତ ରହିବା ହିଁ ଦିବ୍ୟ ଜୀବନ। ଆକାଶବାଣୀ ପୁରୀ ପ୍ରାତଃ ଅଧିବେଶନର ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

हे महाप्रभु, ଜଗତର ନାଥ ଜଗନ୍ନାଥ, ତୁମେ ଦୟାର ସାଗର, କ୍ଷମାର ପାରିଧି, ଭାବକୁ ନିକଟ ତୁମେ, ଅଭାବକୁ ଦୂର। ତୁମକୁ ଭଜିଲେ ଯମଦଣ୍ଡର ଭୟ ରହେ ନାହିଁ, ଖୋଲିଯାଏ ମୁକ୍ତିର ପଥ।

ଆଜି ମୁଁ ଅଗଣାରେ ଶୁଭୁଛି, ବଂଶୀ ସ୍ୱର ମହକୁଛି, ତୁଳସୀ ଚନ୍ଦନ କସ୍ତୁରୀ ଝରୁଛି ଦୟାଣ ମୋ ଅଗଣାରେ। ସତରେ ଲାଗୁଛି ବ୍ରଜପୁର ସାଜିଛି ଆଜି ମୋ ଘର ଅଗଣା।

ଓଁକାର ଧ୍ୱନିରେ ହରିହର ହୁଳହୁଳିରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ହେ ଜଗଦୀଶ, ତୁମ ଦର୍ଶନ ପାଇଁ ସ୍ୱୟଂ ବ୍ରହ୍ମା ଓହ୍ଲାଇ ଆସିଛନ୍ତି ଏ ଧରାଧାମ ଶ୍ରୀକ୍ଷେତ୍ରକୁ। ଉଡ଼ାଉଅଛ ପତିତ ପାବନ ବାନା ନୀଳ ଚକ୍ର ଉପରେ ଭକ୍ତଜନଙ୍କ ପାଇଁ। ହେ ଲୀଳାମୟ, ତୁମର ଲୀଳାକୁ ବୁଝିବା ଏତେ ସହଜ ନୁହେଁ, ଆଉ ଯିଏ ବୁଝିଛି ସେ ପାଇଛି ପ୍ରଭୁ ତୁମରି ସାନ୍ନିଧ୍ୟ।

ಶ್ರೋತಾ ಬಂಧು, ಏಡ್ಸೆ ಸಹಲಾ ಭಕ್ತಿ ಗೀತರ କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଅନୁଚିନ୍ତା।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଦିବସ। ଜ୍ୟେଷ୍ଠ ମାସି ଶୀତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରଂ ସ୍ନାପୟେ ତୀର୍ଥତ୍ୱେନ ସର୍ବମଙ୍ଗଳ ସିଦ୍ଧୟେ। ଏ ସ୍ନାନ ସାଧାରଣ ସ୍ନାନ ନୁହେଁ, ଦେବସ୍ନାନ, ବିଶ୍ୱର ମଙ୍ଗଳକାରକ ସ୍ନାନ। ଶ୍ରୀଜଗନ୍ନାଥଙ୍କ ପ୍ରାତ୍ୟହିକ ସ୍ନାନଠୁ ଏ ଭିନ୍ନ କିଭଳି? ଚତୁର୍ଦ୍ଧାମୂର୍ତ୍ତି ସବୁ ପ୍ରକାରର ସ୍ନାନ କରନ୍ତି, ପ୍ରତିଦିନ ମନ୍ତ୍ର ସ୍ନାନ କରନ୍ତି, ବଡ଼ଦାଣ୍ଡରେ ରଥ ଗଡ଼ିଲେ ବାୟୁ ସ୍ନାନ ହୁଏ, ସରଦାଭାଲିରେ ଧୂଳି ଉଡ଼ି ହୁଏ ଭୌମ ସ୍ନାନ, ଦୀପଧୂଆଁରେ ହୁଏ ଆଗ୍ନେୟ ସ୍ନାନ, ଭକ୍ତ ଦ୍ୱାରା ସମ୍ପାଦିତ ହୁଏ ମାନସ ସ୍ନାନ ବା କାଳ୍ପନିକ ସ୍ନାନ, କିନ୍ତୁ ଦେବସ୍ନାନ ବର୍ଷରେ ଥରେ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବିଧିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଆଣି ସ୍ଥାପନ କରାଯାଏ ଏବଂ ତାପରେ 108 ଗରା ଜଳରେ ସ୍ନାନ କରାଇ ଦିଆଯାଏ। ସ୍କନ୍ଦ ପୁରାଣରେ ଏବଂ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଏହି ଦିନ ଶ୍ରୀ ବିଗ୍ରହଙ୍କର ଆବିର୍ଭାବ ଦିବସ। ଜନ୍ମଦିନରେ ସ୍ନାନ କରିବେ ପ୍ରଭୁ, ପ୍ରଭୁଙ୍କର ପତିତ ପାବନ ଲୀଳା ସ୍ନାନ ଗୋପନରେ କରାଯାଏ, କିନ୍ତୁ ଏ ସ୍ନାନ ବିଶ୍ୱବାସୀ ଦର୍ଶନ କରିବେ। ଆମମାନଙ୍କର ଘରେ 20-30 ବର୍ଗ ଫୁଟ ସ୍ଥାନରେ ବାଥରୁମ୍ ହୋଇଥାଏ, କିନ୍ତୁ ଶୟନକକ୍ଷ ବହୁତ ବଡ଼ ହୋଇଥାଏ। ପଞ୍ଚତାରକା ହୋଟେଲରେ ସର୍ବନିମ୍ନ ବାଥରୁମ୍ର କ୍ଷେତ୍ରଫଳ 45 ବର୍ଗ ଫୁଟ ଭାରତ ସରକାର ଧାର୍ଯ୍ୟ କରିଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଏ ବର୍ଗ ଫୁଟର ବନ୍ଧନ ଭିତରେ ଆବଦ୍ଧ କରିବାର ଶକ୍ତି କାହାର ଅଛି? ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ସ୍ନାନବେଦୀରେ ବିଜେ କରାଇବା ଏକ ପ୍ରତୀକାତ୍ମକ ଉପଚାର ମାତ୍ର। ଭୂଗୋଳର ପଞ୍ଚମହାସାଗର ଯାହାର ଚରଣ ଛୁଏ, ପୁରାଣର ସପ୍ତ ସମୁଦ୍ର ମଧ୍ୟଭାଗରେ ଥିବା କ୍ଷୀର ସମୁଦ୍ର ସ୍ଥିତ ନିବାସ ଯାହାଙ୍କର, ତାଙ୍କର ସ୍ନାନ ପୁଣିବା କ'ଣ? ସେ ସଦା ସ୍ନାନରତ, ସମ୍ବର୍ତ୍ତକ ମେଘ ଢାଳିଲେ ବି ସେ ଓଦା ହୁଅନ୍ତି ନାହିଁ। ପୁଷ୍କର ବା ବାଇଗଣ କୋଡ଼ା ଶୁଖିଲା ମେଘ ତାଙ୍କୁ ଓଦା ସରସର କରି ପକାଏ। ଏଣୁ ତାଙ୍କୁ ସ୍ନାନ କରାଇବା ମର୍ତ୍ତପୃଷ୍ଠରେ ମଣିଷର ଏକ ଆରାଧନା। ଏଣୁ ପୁରୀର ଶ୍ରୀକ୍ଷେତ୍ରରେ ବଉଳମାଳା ପଥରରେ ତିଆରି ସ୍ନାନ ମଣ୍ଡପରେ ପଥରପିଣ୍ଡି ଉପରେ ବିଜେ କରି ଶ୍ରୀବିଗ୍ରହମାନେ ସ୍ନାନ କରନ୍ତି। ମନ୍ଦିର ବେଢ଼ାର ଉତ୍ତର ଭାଗରେ ମା ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅର ଜଳରେ ସ୍ନାନ କରନ୍ତି। ଏ ଜଳ ବର୍ଷର ଥରେ ମାତ୍ର ପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହୃତ ହୁଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅ ଉଜଳା ଯାଏ, ହେଲେ ବି ପାଣି ଭରିଯାଏ, କାରଣ ଭକ୍ତ ବିଶ୍ୱାସ କରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଠାରୁ ଭାରତର ସମସ୍ତ ତୀର୍ଥର ଜଳ ଏ କୂପକୁ ଝରି ଆସେ। ସେ କୂଅରୁ ଆସେ 108 କୁମ୍ଭଭର୍ତ୍ତି ପାଣି। ସେ ପାଣି କର୍ପୂର, ଚନ୍ଦନ, କେଶର, ଚୁଆର ମିଶ୍ରଣରେ ସୁଗନ୍ଧିତ ହୁଏ, ଅଭିମନ୍ତ୍ରିତ ହୁଏ। ଅଣତୁଠ ପାଣିରେ ଗାଧାନ୍ତି ଚତୁର୍ଦ୍ଧାମୂର୍ତ୍ତି। 108 ଜଳକୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଥାଏ 35 କଳସୀ, ବଳଭଦ୍ରଙ୍କ ପାଇଁ ଥାଏ 33, ମା ସୁଭଦ୍ରାଙ୍କର 22 ଏବଂ ପ୍ରଭୁ ସୁଦର୍ଶନଙ୍କ ପାଇଁ 18 କୁମ୍ଭ ଜଳ। ଏଠି ପ୍ରଭୁଙ୍କର ଗଜାନନ ବେଶ ହୁଏ ବା ହାତୀ ବେଶ। କୁହାଯାଏ 15 ଶତାବ୍ଦୀରେ ମହାରାଷ୍ଟ୍ରର ଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ବ୍ରାହ୍ମଣଙ୍କୁ ପ୍ରଭୁ ଏହି ରୂପରେ ଦେଖା ଦେଇଥିଲେ ସ୍ନାନଯାତ୍ରାରେ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଉଦ୍ଧାର କୁହାଯାଇଛି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହଂ। ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିଭଳି ଭାବରେ ମୁଁ ତାଙ୍କୁ ପୁରସ୍କୃତ କରେ, କାରଣ ଭକ୍ତ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଁବେ ସେ ସେହି ରୂପରେ ହିଁ ଦେଖାଦେବେ। ଆଜି ସ୍ନାନବେଦୀକୁ ଶ୍ରୀବିଗ୍ରହମାନେ ଧାଡ଼ି ପହଣ୍ଡିରେ ଆସିବେ, କିନ୍ତୁ ସ୍ନାନବେଦୀରୁ ଅଣସର ଗୃହକୁ ଯିବେ ଗୋଟି ପହଣ୍ଡିରେ। ଏହି 15 ଅଣସର କାଳରେ ଶ୍ରୀବିଗ୍ରହମାନଙ୍କର ସେବା ପୂଜା ଗୋପନୀୟ, କାରଣ ସ୍ନାନ ପରେ ସେମାନେ ହେବେ ଜ୍ୱରଗ୍ରସ୍ତ। ବାୟୁପୁରାଣରେ ମଧ୍ୟ ଦେବଦର୍ଶନକୁ ନିଷିଦ୍ଧ କରାଯାଇଛି। ତତଃ ପଞ୍ଚଦଶହାନି ମମ ସ୍ନାନତ୍ ଅନନ୍ତରମ୍ ସୁରୁପାଂ ବା ବିରୁପାଂ ବା ନ ପଶ୍ୟେତ୍ ପ୍ରତିମାଂ ମମ। ତେବେ ଶ୍ରୀବିଗ୍ରହମାନଙ୍କର ଜ୍ୱରର ଉପଶମ ପାଇଁ ଔଷଧର ବ୍ୟବସ୍ଥା ମଧ୍ୟ ହୋଇଛି। ବ୍ୟାଧିଗ୍ରସ୍ତ ପ୍ରାଣୀମାନଙ୍କର ଦୁଃଖ ଦୂରୀକରଣ ପାଇଁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ତ ଭରଦ୍ୱାଜ ଋଷି ଇନ୍ଦ୍ରାଳୟ ଯାଇ ଆୟୁର୍ବେଦ ଅଧ୍ୟୟନ କରିଥିଲେ ଏବଂ ମର୍ତ୍ତ୍ୟରେ ପ୍ରଚଳନ କରିଥିଲେ। ସେହି ଆୟୁର୍ବେଦକୁ ଉପଜୀବ୍ୟ କରି ଶ୍ରୀବିଗ୍ରହମାନେ ଆରୋଗ୍ୟ ଲାଭ କରିବେ, କିନ୍ତୁ ପତିତଜନଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁଙ୍କର ଏ ସ୍ନାନ ଲୀଳା ସବୁ ବ୍ୟାଧିକୁ ହିଁ ଅତିକ୍ରମ କରିଯିବ। ଆଉ ଭକ୍ତ ସେ ଲୀଳା ଦେଖି ଶ୍ରବଣ କରି ଅମୃତର ସ୍ୱାଦ ପାଇପାରିବ। ବ୍ରହ୍ମପୁରାଣରେ ପ୍ରାୟ ଅଛି, ସ୍ନାନକାଳେ ତୁଜେ ମର୍ତ୍ତ୍ୟାହା ପଶ୍ୟନ୍ତି ପୁରୁଷୋତ୍ତମମ୍ ବଳଭଦ୍ରଂ ସୁଭଦ୍ରାଂ ଚ ତେ ଜାନ୍ତି ପଦଂ ଅବ୍ୟୟମ୍। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀ ରାମଚରିତ ମାନସ ଶିଳ୍ପୀ ହେଲେ ସୁରେଶ ୱାଦେକର
1: ଏପିସୋଡ୍ 120 1 2 0

ଶିଳ୍ପେଶ୍ୱର ସ୍ୱାଦକରଙ୍କ କଣ୍ଠରେ ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀ ରାମଚରିତ ମାନସ। ଆକାଶବାଣୀ ପୁରୀ ଶୁଣନ୍ତୁ ଏକ ଭକ୍ତି ଗୀତ।

ଆଜି ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଡକ୍ଟର ଭାସ୍କର ମିଶ୍ରଙ୍କ ସହ ଆଲୋଚନା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟତା କରିଛନ୍ତି ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତ। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ର କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9:00। 9:30 ରହିଛି କାର୍ଯ୍ୟକ୍ରମ ହିଲୋଳ, ଉପସ୍ଥାପନା କରିବେ ଦିବ୍ୟଦର୍ଶିନୀ ପରିଡ଼ା। ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 10:00। ଆଜି ସନ୍ଧ୍ୟା 7:00।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ବଳୟ ରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ

0: ବିଭିନ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ 3 ଭାବରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ 3 ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ୍ ଏବଂ ଡିଜିଟାଲ୍ ଶ୍ରବଣ ଯନ୍ତ୍ର। ଏହି 3ଟି ମଧ୍ୟରୁ ଡିଜିଟାଲ୍ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର 3ଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍।

0: ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର୍ କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡ଼ିଓମେଟ୍ରି କୁହାଯାଏ। ଅଡ଼ିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼େଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ଼୍ରେ ଗୋଟିଏ ବ୍ୟାଟେରୀ 15ରୁ 25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5ରୁ 7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ FIH ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ

ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବା ବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନ ମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ।

0: ହର୍ମୁଜ୍ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚୀରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ MSME ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-1444, 2331-1048 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ FIH ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ FIH ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ T20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ଭାରତକୁ ପରାସ୍ତ କରିଛି। ICC ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ଏର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 4 ହରାଇ 170 ରନ୍ କରିଥିଲା। US ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ FIH ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛି କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନା କରୁଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

ସୃଷ୍ଟି ସ୍ଥିତି ଲୟର କାରଣ ଜଗତରୂପୀ ପରମବ୍ରହ୍ମ ଶ୍ରୀଜଗନ୍ନାଥ ଦାରୁ ଦେବତା ବା ଦାରୁ ବ୍ରହ୍ମ ରୂପେ ବଡ଼ ଭାଇ ପ୍ରଭୁ ବଳଭଦ୍ର ଭଉଣୀ ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ସହିତ ଚତୁର୍ଦ୍ଧା ମୂର୍ତ୍ତି ରୂପେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ଅଧିଷ୍ଠିତ ହୋଇ ନିଜର ଲୀଳାକୁ ପ୍ରକାଶ କରିଆସୁଛନ୍ତି। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରା ଅନ୍ୟତମ ପ୍ରସିଦ୍ଧ ଯାତ୍ରା ତଥା ଆଦ୍ୟ ଉତ୍ସବ। ଏହି ପବିତ୍ର ଯାତ୍ରାର ବିଧିବିଧାନ ଏବଂ ମହତ୍ତ୍ୱ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଶୁକଦେବ ମହାନ୍ତି କୁହନ୍ତି।

ଏ ସ୍ନାନ ଲୌକିକ ଜଗତର କୌଣସି ମାନବର ନୁହେଁ, ଏ ସ୍ନାନ ଦେବତାର, ମହାଦେବତାର, ଗଣଦେବତାର। ସ୍ୱୟଂ ବିଶ୍ୱମୟ ହୋଇଥିବା କାରଣରୁ ସେ ସ୍ନାନ କଲେ ସମଗ୍ର ଜଗତ ସ୍ୱତଃ ସ୍ନାତ ହୋଇଯାଏ। ତେଣୁ ଏ ସ୍ନାନ ସାଧାରଣ ସ୍ନାନ ନୁହେଁ, କହିବାକୁ ଗଲେ ଏହା ମହାପ୍ରଭୁଙ୍କର ମହାସ୍ନାନ ଅଟେ। କେବଳ ନୀଳାଦ୍ରି ମଣ୍ଡଳରେ ମହାପ୍ରଭୁମାନଙ୍କର ସ୍ନାନ ପାଇଁ ମହାମହୋତ୍ସବର ଆୟୋଜନ ହୁଏ। ସେମାନଙ୍କ ସ୍ନାନ ଦୃଶ୍ୟ ଦର୍ଶନ କରି ଏକତ୍ରିତ ହୋଇଥିବା ଅଗଣିତ ଭକ୍ତ କୃତ୍ୟ କୃତାର୍ଥ ହୁଅନ୍ତି। ଶ୍ରୀଜୀଉମାନଙ୍କର ସ୍ନାନକୁ ଯାତ୍ରା ଭାବରେ ଆଖ୍ୟାୟିତ କରାଯାଏ, ଯାହାର ନାମ ହେଉଛି ସ୍ନାନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରେ ସର୍ବପ୍ରଥମେ ଆସେ ସ୍ନାନ ଯାତ୍ରା। ଶାସ୍ତ୍ରରେ ଏହା ଠାକୁରଙ୍କର ମଞ୍ଚ ସ୍ନାନ ଭାବେ ବର୍ଣ୍ଣିତ। ନୀଳାଦ୍ରି ମହୋଦୟ ଘୋଷଣା କରନ୍ତି, ମଞ୍ଚ ସ୍ନାନମ ରଥବର ଗତିହି

ନୀଳାଦ୍ରି ମହୋଦୟ ଗ୍ରନ୍ଥର ଷଷ୍ଠ ଅଧ୍ୟାୟରେ ଦାରୁ ବ୍ରହ୍ମରୂପି ଶ୍ରୀ ଜଗନ୍ନାଥ ପଦ୍ମଜନୀ ବ୍ରହ୍ମାଙ୍କ ଅନୁରୋଧପୂର୍ଣ୍ଣ ବାଣୀ ଶୁଣି ଟିକିଏ ହସିଦେଲେ, ଗମ୍ଭୀର ସ୍ୱରରେ କହିଲେ, ଜ୍ୟେଷ୍ଠ ପୂର୍ଣ୍ଣମୀରେ ମୋର ଜନ୍ମଦିନ ପାଳନ କରିବ, ସେଦିନ ମହା ଉତ୍ସବ ପାଳନ ପୂର୍ବକ ମୋର ମହାସ୍ନାନ କରାଇବ, ଯେଉଁ କୂଅର ଜଳରେ ମୋର ସ୍ନାନ କାର୍ଯ୍ୟ ହେବ ସେଦିନ ଉକ୍ତ କୂଅରେ ନାନା ତୀର୍ଥ ଆବିର୍ଭୂତ ହେବେ, ସେହି ଜଳରେ ମୋତେ ସ୍ନାନ କରାଇ 15 ଦିନ ପର୍ଯ୍ୟନ୍ତ ଗୋପନରେ ରଖିବ।

0: ସ୍ନାନ ଯାତ୍ରା ଦିନ ହେଉଥିବା ବିଭିନ୍ନ ନୀତି ସମ୍ପର୍କରେ ସୂଚନା ଦେଇ କୁହନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଶୁକଦେବ ମହାନ୍ତି।
1: ତିଥି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ସ୍ନାନ ମଣ୍ଡପରେ ଦିବ୍ୟ ସ୍ନାନ ଲୀଳା ପ୍ରଦର୍ଶନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବର୍ଷକରେ ଥରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପ ମଣ୍ଡନ କରନ୍ତି। ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଦର୍ଶନର ସୌଭାଗ୍ୟ ପ୍ରଦାନ କରିଥାନ୍ତି ଶ୍ରୀଜୀଉମାନେ। ଯେଉଁ ସ୍ନାନ ମଣ୍ଡପରେ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ତାହା ମନ୍ଦିରର ଉତ୍ତର ପୂର୍ବ କୋଣରେ ଅବସ୍ଥିତ। ସ୍ନାନଯାତ୍ରା ଦିନ ମଙ୍ଗଳାର୍ପଣ ପରେ ପରେ ଠାକୁରମାନଙ୍କୁ ଡୋର ଲାଗି କରାଯାଏ। ଘଣ୍ଟ ଘଣ୍ଟା କାହାଳୀ ବାଦ୍ୟ ନାଦରେ ଶ୍ରୀମନ୍ଦିର ଗହ ଗହ କମ୍ପି ଉଠେ। ଛତ୍ର ଆଲୋଟ ଚାମର ସେବା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଧାଡ଼ି ପହଣ୍ଡିର ହୃଦୟ ସ୍ପନ୍ଦିତ ଦୃଶ୍ୟକୁ ଉପଭୋଗ କରିଥାନ୍ତି ଜନତା ଜନାର୍ଦ୍ଦନ। ପ୍ରଥମେ ଶ୍ରୀ ସୁଦର୍ଶନ, ତାପରେ ଶ୍ରୀ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ଟାହିଆ ମଣ୍ଡିତ ହୋଇ ସ୍ନାନ ମଣ୍ଡପକୁ ବିଜେ କରନ୍ତି। ମଦନ ମୋହନ ମଧ୍ୟ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦଇତାପତିମାନେ ବିଜେ କରାଇଥାନ୍ତି, ମାତ୍ର ମଦନ ମୋହନଙ୍କୁ ମହାଜନେ ବିଜେ କରାଇଥାନ୍ତି। ଭକ୍ତମାନଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ମୁଖରିତ ହୋଇଉଠେ। ଧାଡ଼ି ପହଣ୍ଡି ହୋଇଥିବାରୁ ଠାକୁରମାନେ ଗୋଟିକ ପରେ ଗୋଟିଏ ଏକକାଳୀନ ବିଜେ କରିଥାନ୍ତି। ଛାମୁଖୁଣ୍ଟିଆଙ୍କ ମଣିମା ମଣିମା ଧ୍ୱନି ଶ୍ରବଣରେ କର୍ଣ୍ଣ ପବିତ୍ର ହୋଇଯାଏ। ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜା ଶ୍ରୀହସ୍ତରେ ସୁବର୍ଣ୍ଣ ସମାର୍ଜନୀ ଧରି ଛେରାପହରା ସେବା କରିଥାନ୍ତି। ସେବ୍ୟ ସେବକ ଭାବନାର ତୁଳନା ନାହିଁ, ପଟାନ୍ତର ନାହିଁ ଜଗନ୍ନାଥ ସଂସ୍କୃତି।

0: ସ୍ନାନ ବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ବସ୍ତ୍ର ପରିପାଟି ଏବଂ ବିଭିନ୍ନ ଭୋଗରାଗ ସମ୍ପର୍କରେ ସୂଚନା ଦେଇ କୁହନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଶୁକଦେବ ମହାନ୍ତି।
1: ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସୁନା ଗୋସେଇ ଓ ମୁଦିରସ୍ତଙ୍କ ଦ୍ୱାରା ସଂଗୃହୀତ ଓ ଅଧିବାସିତ 108 ଘଟ ଜଳରେ ଚନ୍ଦନ କର୍ପୂର କେଶର ଓ ଚୁଆ ମିଶ୍ରିତ ହୋଇଥାଏ। ତେବେ ମଣ୍ଡପ ଉପରେ ଦୈନନ୍ଦିନ ନୀତି ମଙ୍ଗଳ ଆଳତୀ ମୈଲମ ତଡ଼ପ ଲାଗି ଅବକାଶ ବେଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ପ୍ରଭୃତି ହୋଇଥାଏ। ଏହାପରେ ଚାରିବାଡ଼ ପାଇଁ ଚାରିଥରରେ ଜଳଛେକ ମଣ୍ଡପ ଉପରକୁ ଆନିତ ହୋଇଥାଏ। ପୂଜା ପଣ୍ଡାମାନେ ପୂଜା ଶେଷ କରିବା ପରେ ଶ୍ରୀଜୀଉମାନଙ୍କ ସ୍ନାନ ଲୀଳାକୁ ଭକ୍ତମାନେ ଆସ୍ୱାଦନ କରିବାର ସୁଯୋଗ ଲଭି ନିଜକୁ ଧନ୍ୟ ମନେ କରନ୍ତି। ସ୍ନାନବେଦୀରେ ସ୍ନାନଯାତ୍ରା ପାଇଁ ବ୍ୟବହୃତ ବସ୍ତ୍ରମାନଙ୍କର ଏକ ତାଲିକା ଏହିପରି ଦିଆଯାଇପାରିବ। ପୂଜା ବସ୍ତ୍ର ପତନୀ ଶାଢ଼ୀ, ଆସନପଡ଼ା ଚେମେଡ଼ି, ପ୍ରସାଦ ଲାଗି ଗଦିଫେଟା, ବୋଇରାଣୀ ଶାଢ଼ୀ, ଖଣ୍ଡୁଆ ମୁଦିରସ୍ତ ଶ୍ରୀ କାପଡ଼ା, ପତନୀ ଶାଢ଼ୀ ଖଣ୍ଡୁଆ ଫେଟା, କେନ୍ଦୁଲି ଶାଢ଼ୀ,

0: ଚଟଣୀ, ମୁଦକୁ ଶ୍ରୀ କାପଡ଼ା, ବୋଇରାଣୀ ଫେଟା, ନିଉଛାଳି, ସିଂହାସନ ପୋଛା ଶ୍ରୀ କାପଡ଼ା, ଦଇତାପତି ଶ୍ରୀ କାପଡ଼ା, ପୁଷ୍ପାଳକ ଶ୍ରୀ କାପଡ଼ା ଏବଂ ବାରଲାଗି ଫେଟା। ସ୍ନାନ ମଣ୍ଡପରେ ହେଉଥିବା ଦୈନିକ ଭୋଗ ଓ ସକାଳ ଧୂପରେ ହେଉଥିବା ଭୋଗ ନାଡ଼ି, ଧଉଳା, ଖଇରଚୂଳ, ସାନ ଆରିସା, ମନୋହର, ସାନ ପିଠା, ପୁଳି ପିଠା, ହଂସକେଳି, ସାନ କାନ୍ତି, ବଡ଼ କାନ୍ତି, ମାଠ ପୁଳି, ବଡ଼ ବରା, ସାନ ବରା, ସାନ ପିଠା, ଗଜା, ପଣସୁଆ, ବଡ଼ ଡାଳିମ୍ବ, ବଡ଼ କାକରା, ବଡ଼ ନାଡ଼ି, ଘି ନାଡ଼ି, ବଡ଼ ଆରିସା, ସାନ କାକରା, ସାନ ଡାଳିମ୍ବ, ବଡ଼ ଅମାଲୁ, ସାନ ଅମାଲୁ, କୋରା, ମଣ୍ଡା ଏଣ୍ଡୁରି, କଦଳୀ, ପଣସ, ଧୁଆମୁଗ, ପଇଡ଼, ଖଇ, ପଣା, କାନିକା, ଓରିଆ, କ୍ଷୀରି, କ୍ଷୀରି ସାକରା ଓ ମୁଗ।
1: ମହାପ୍ରଭୁଙ୍କର ଗଜାନନ ବେଶ ଭକ୍ତ ଗଣପତି ଭଟ୍ଟଙ୍କ ଉଦ୍ଦେଶ୍ୟରେ ହୋଇଥିଲା। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ସୂଚନା ଦେଇ କୁହନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଶୁକଦେବ ମହାନ୍ତି।
0: ଏଇଠି ସ୍ମରଣକୁ ଆସନ୍ତି ଭକ୍ତ ପ୍ରବର ଗଣପତି ଭଟ୍ଟ, ଯାହାଙ୍କ ପାଇଁ ଏହି ସ୍ନାନଯାତ୍ରା ଅବକାଶରେ ମହାପ୍ରଭୁମାନେ ଗଜାନନ ବେଶ ଧାରଣ କରିଥାନ୍ତି। ସୁଦୂର କର୍ଣ୍ଣାଟକ ଦେଶରୁ ଆସି ନିଜ ଇଷ୍ଟଦେବ ଶ୍ରୀ ଗଣେଶ ଭଗବାନଙ୍କ ଦର୍ଶନ ନ ପାଇ ଅଭିମାନରେ ନୀଳାଦ୍ରି ମଣ୍ଡଳରୁ ଫେରିଯାଉଥିବା ବେଳେ ଶ୍ରୀ ଜଗନ୍ନାଥ ସ୍ୱାମୀ ନିଜ ସେବକ ମାଧ୍ୟମରେ ଭଟ୍ଟ ମହୋଦୟଙ୍କୁ ପୁନର୍ବାର ଦର୍ଶନ କରିବା ପାଇଁ ଆଜ୍ଞା ଦିଅନ୍ତି। ସେଦିନଟି ଥିଲା ଦେବସ୍ନାନ ପୂର୍ଣ୍ଣିମା। ଅହୋ ଭାଗ୍ୟ, ଗଣପତି ଭଟ୍ଟ ସ୍ନାନ ମଣ୍ଡପ ଉପରେ ଦେଖିଛନ୍ତି ବିଚିତ୍ର ଦୃଶ୍ୟ। ଦାଢ଼ିଯତା ଭକ୍ତିରେ କଲମ କରିଛନ୍ତି ଭକ୍ତ ରାମଦାସ। ଦେଖିଲା ପ୍ରଭୁ।

0: ଅହୋ ଭାଗ୍ୟ, ଆଜି ହେଉଛି ସେଇ ପବିତ୍ର ପୁଣ୍ୟ ପାବନ ତିଥି। ମହାପ୍ରଭୁ ଜ୍ୟେଷ୍ଠା ସ୍ନାନ କରୁଅଛନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣମୀ ତିଥି, ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୁଙ୍କର ଇଏ ହେଉଛି କୃପାର ଫଳଶ୍ରୁତି, ଏଥିରେ ସନ୍ଦେହ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜ୍ୟେଷ୍ଠ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର, ଭଉଣୀ ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କର ମାନବୀୟ ଲୀଳା ଏବଂ ଗଜାନନ ବେଶ ବା ହାତୀ ବେଶକୁ ଦର୍ଶନ କରି ଭକ୍ତଗଣଙ୍କର ନେତ୍ର ହେଉ ପବିତ୍ର, ଜୀବନ ହେଉ ଧନ୍ୟ।

ଶିଳ୍ପୀ ବିଜୟ କୁମାର ଜେନାଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବେଣୁଧରଙ୍କର ଅନ୍ୟ ଏକ ରଚନା ବର ବରଣାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଲୀଳାମୟ ଶ୍ରୀ ଜଗନ୍ନାଥ। ସେ ନିରାକାର ହେଲେ ହିଁ ତାଙ୍କର ଆକାର ଧାରଣର ଏକମାତ୍ର କାରଣ ଲୀଳା ରଚନା। ଅଦ୍ୱୈତ ବ୍ରହ୍ମଲୀଳା ନିମିତ୍ତ ଦ୍ୱୈତ ବା ବହୁ ଭାବରେ ପ୍ରତିଭାତ ହୋଇଥାନ୍ତି ସେ। ଭଗବାନ ପୁରୁଷୋତ୍ତମ ସର୍ବଥା ନିଖିଳ ଲୋକହିତ ନିମନ୍ତେ ନାନା ପ୍ରକାର ଲୀଳା କରୁଅଛନ୍ତି ଏବଂ ଏହି କାରଣରୁ ସେହି ଜଗନ୍ମୟ ଜଗନ୍ନାଥ ଦେବ ନାନା ପ୍ରକାର ଗୁଣ ବିକାର ବିବିଧ ପ୍ରକାର ରୂପ ଓ ଚେଷ୍ଟାରେ ତଥା ନାନା ପ୍ରକାର ଭାବ ନେଇ ବିହାର କରୁଛନ୍ତି।

0: ଭକ୍ତମାନଙ୍କ ନିକଟରେ ପରିଚିତ। ମହାପ୍ରଭୁ ସ୍ୱୟଂ ଯେପରି ରହସ୍ୟମୟ, ତାଙ୍କର ମୂର୍ତ୍ତି ଗଠନ, ପ୍ରାଣ ପ୍ରତିଷ୍ଠା, ତାଙ୍କର କଳ୍ପନା ଏବଂ ବାର୍ଷିକ ସ୍ନାନଯାତ୍ରା ମଧ୍ୟ ସେହିପରି ରହସ୍ୟାବୃତ। ପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି ମଧ୍ୟରୁ ସ୍ନାନଯାତ୍ରାକୁ ବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ବୋଲି ବିବେଚନା କରାଯାଏ। ସେହି ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି ଆଉ ମହତ୍ତ୍ୱ ସମ୍ପର୍କରେ ବିସ୍ତାରିତ ଭାବରେ ଆଲୋକପାତ କରୁଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ତଥା ଆଦ୍ୟ ଉତ୍ସବ। ମଞ୍ଚା ସ୍ନାନଂ ରଥବର ଗତି ଶୟନଂ ଚାୟନେ ଦ୍ୱେ ପାର୍ଶ୍ୱାବୃତ୍ତି ହି ଶୟନଂ ନିବୃତ୍ତି ହି ପ୍ରାବୃତ୍ତି ହି ପୁଷ୍ୟ ପୂଜା ଦୋଳଯାତ୍ରା ଦମନକ ମହକ୍ଷ ପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧି ନିଗତିତା ଦ୍ୱାଦଶତି ନରେନ୍ଦ୍ର। ଏଇଗୁଡ଼ିକ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଏହି ତିଥି ନିରୂପଣ କରାଯାଇଛି ଏବଂ ଏହି ସ୍ନାନଯାତ୍ରା ଉଦୟା ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ। ଅନ୍ୟ ଦିଗରୁ ଅତ୍ୟନ୍ତ ପବିତ୍ର ଦିବସ ଓ ଏହି ସ୍ନାନଯାତ୍ରା ଦିବସରେ ଶ୍ରୀବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ଅଟେ।
0: ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ ସମ୍ପର୍କରେ ଅନେକ ପାରମ୍ପରିକ ଏବଂ ପୌରାଣିକ ପୃଷ୍ଠଭୂମି ମଧ୍ୟ ରହିଛି। ପୁରାଣ ଶାସ୍ତ୍ର ଏବଂ ଶ୍ରୀମନ୍ଦିର ସତ୍ୱଲିପିରେ ଯାହା ଉଲ୍ଲେଖ ରହିଛି ସେ ସମ୍ପର୍କରେ ଡକ୍ଟର ମିଶ୍ରଙ୍କର ବକ୍ତବ୍ୟ ହେଲା।
1: ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ସ୍ନାନଯାତ୍ରା ବିଷୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଏଥିମଧ୍ୟରୁ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ଅଭ୍ୟନ୍ତରସ୍ଥ ରତ୍ନ ସିଂହାସନରେ ପ୍ରତିଷ୍ଠିତ ହେବା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ମହାରାଜାଙ୍କୁ ସ୍ୱୟଂ ଦର୍ଶନ ଦେଇଥିଲେ ଓ ଭବିଷ୍ୟତରେ ତାଙ୍କର ପୂଜାବିଧି ଓ ଯାତ୍ରା ଉତ୍ସବ ଆଦି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତନ୍ମଧ୍ୟରେ ପ୍ରଭୁଙ୍କର ପ୍ରଥମ ଉପଦେଶ ଥିଲା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ସେ ସ୍ୱୟଂ ଅବତୀର୍ଣ୍ଣ ହୋଇଥିବାରୁ ତାହା ତାଙ୍କର ପୁଣ୍ୟ ଜନ୍ମତିଥି ଓ ମହାସ୍ନାନ ବିଧାନରେ ଏହି ଯାତ୍ରା ପାଳନ କରିବା। ଏହି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ମହାତ୍ମ୍ୟ ଓ ସ୍ନାନବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ପ୍ରାଚୀନ ଶାସ୍ତ୍ରମାନଙ୍କରେ ସବିଶେଷ ଉଲ୍ଲେଖ ରହିଛି। ଐତିହାସିକମାନଙ୍କ ମତାନୁଯାୟୀ ଜ୍ୟେଷ୍ଠ ମାସ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଅତ୍ୟନ୍ତ ସୁପ୍ରସିଦ୍ଧ ଥିଲା। ଏପରିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ସ୍ନାନଯାତ୍ରା ଆହୁରି ପ୍ରାଚୀନ ଥିଲା। କେତେକ ପୁରାଣ ଗ୍ରନ୍ଥମାନଙ୍କରେ ସ୍ନାନଯାତ୍ରା ମହାପ୍ରଭୁଙ୍କର ଆଦ୍ୟ ଉତ୍ସବ ରୂପେ ବର୍ଣ୍ଣନା ହୋଇଥିବାର ଆଭାସ ମିଳୁଛି।

0: ସ୍ନାନ ଯାତ୍ରାର ଆଠଟି ଅଙ୍ଗ ରହିଛି, ଯଥା ଚତୁର୍ଥୀ ହୋମ, କୂପ ସଂସ୍କାର, ଜଳାଧିବାସ, ସ୍ନାନ ବେଦୀକୁ ପହଣ୍ଡି ବିଜେ, ମଞ୍ଚ ସ୍ନାନ, ଗଜବଦନ ବେଶ, ପ୍ରସାଦ ଲାଗି ଅଣସର ପିଣ୍ଡି ବିଜେ। ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରିରେ ଦକ୍ଷିଣ ଘରେ ଚତୁର୍ଥୀ ହୋମ ହୁଏ। ଉତ୍ତର ଦିଗରେ ଶୀତଳାଙ୍କ ଆଗରେ ଥିବା ସ୍ୱର୍ଣ୍ଣ କୂପ ସଂସ୍କାର କରାଯାଇ ଜଳ ଯାଇଥାଏ। ସପ୍ତବିଂଶ ମହୋତ୍ସଦି ଓ ଅଷ୍ଟଗନ୍ଧ ଏଥିରେ ମିଶ୍ରିତ କରାଯାଏ। ପୂର୍ଣ୍ଣମୀ ଦିନ ଦେବତାମାନଙ୍କର ସେନାପଟା ଲାଗି ହୁଏ। ତାପରେ ମଙ୍ଗଳାର୍ପଣ କର୍ମ ପରେ ସ୍ନାନ ମଣ୍ଡପକୁ ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରନ୍ତି।
1: ଶ୍ରୀମନ୍ଦିରର ଯେଉଁ ସପ୍ତଲିପି ତା ଦେହରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି ସେଥିରେ ରହିଛି ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରାତଃ ସମୟରେ ଠାକୁରମାନଙ୍କର ମଙ୍ଗଳାର୍ପଣ ଡୋର ଲାଗି ହୋଇ ବିଜେ କାହାଳି ଯେତେବେଳେ ବାଜେ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ସ୍ନାନ ମଣ୍ଡପ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ମଙ୍ଗଳାଳତୀ, ଅବକାଶ, ଅଧର ପୋଛା ଇତ୍ୟାଦି ନୀତି ସମାପନ ପରେ ସୁନା ଗୋସେଇଙ୍କ ଦ୍ୱାରା ସୁନା କୂପରୁ ଆନିତ ଜଳକୁ ଅଧିବାସ ଘରେ ରଖାଯାଇ କର୍ପୂର, କେଶର, ଚୁଆ ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମିଶ୍ରିତ ଜଳକୁ 108 ଗଡ଼ୁରେ ରଖାଯାଇଥାଏ। ଘଣ୍ଟ, ଛତା ଓ କାହାଳି ବାଜି ପଟୁଆରରେ ଗରାବଡ଼ୁ ସେବକମାନେ ଜଳଗଡ଼ୁମାନଙ୍କୁ ହସ୍ତରେ ଧରି ମଣ୍ଡପ ଉପରକୁ ବିଜେ ହୋଇଥାନ୍ତି। ଏହି ସମୟରେ ପୂଜା ପଣ୍ଡା ସେବକ ଏହି ଜଳଗଡ଼ୁକୁ 16 ଉପଚାର ବିଧିରେ ପୂଜା କରିଥାନ୍ତି। ତତ୍ପରେ ଦାରୁ ବିଗ୍ରହମାନଙ୍କ ଶରୀରରେ ଜଳ ଲାଗି ହୋଇଥାଏ। ଜଳ ଲାଗି ନୀତି ଶେଷ ହେବା ପରେ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରସିଦ୍ଧ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ଗଜାନନ ଭେଷ ଉପକରଣ

ସ୍ନାନ ମଣ୍ଡପକୁ ଆସିଥାଏ। ପୁଷ୍ପାଳକ, ଦଇତା, ଖୁଣ୍ଟିଆ, ମେକଅପ୍ ଓ ଅନ୍ୟାନ୍ୟ ଭେଷ ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ଅନୁଷ୍ଠିତ ହୋଇଥାଏ। ଏହି ଭେଷ ଦର୍ଶନ ନିମିତ୍ତ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଉପରେ ସମାବେତ ହୋଇଥାନ୍ତି। ଦୀର୍ଘ ସମୟ ଧରି ସର୍ବସାଧାରଣ ଦର୍ଶନ ବା ଶ୍ରାଣ ମେଳା ଦର୍ଶନରେ ବହୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କର ଅପୂର୍ବ ଗଜାନନ ଭେଷ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ଏଥିପୂର୍ବରୁ ଗଜାନନ ଭେଷ ଥାଇ ଠାକୁରମାନଙ୍କର ସେଦିନ ଛେରା ପରା ନୀତି ଓ ଗୋଟିଏ ମାତ୍ର ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏଇ ଯେଉଁ ଭେଷ ଏଇ ଦୀର୍ଘ ବହୁ ବର୍ଷ ଧରିକରି ଆମର ଅନୁଷ୍ଠିତ ହେଉଛି। ଏହିପରି ଭାବରେ ଆମର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଷ୍ଠିତ ହୋଇଥାଏ।

0: ତାପରେ ଆରମ୍ଭ ହୁଏ ଚେରା ପହଁରା ବିଧି। ସ୍ନାନ ମଣ୍ଡପ ଉପରେ ଭୋଗ ବିଧି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର।
1: ଠାକୁରଙ୍କର ପହଣ୍ଡି ଯେଉଁ ହୁଏ ସେଥିରେ ପ୍ରଥମେ ଆମର ଚାରି ବାଡ଼ଗ୍ରାହୀ ଦଇତାପତି ରହିଥାନ୍ତି ଏବଂ ତା ଦେହରେ ପତି ମହାପାତ୍ର ଏବଂ ଦଇତାପତି ସମବେତ ସେଇଟା ଗୋଷ୍ଠୀଗତ ସେବା। ସମସ୍ତ ଦଇତାପତି ସେବକମାନେ ପତି ମହାପାତ୍ର ଅନ୍ୟାନ୍ୟ ସେବକମାନେ ମଧ୍ୟ ଯଥା ପ୍ରତିହାରୀ ସେବକ ପୂଜାପଣ୍ଡା ସେବକ ସୁପକର ମହାସ୍ୱାର ସେବକ ଖୁଣ୍ଟିଆ ମେକାପ ଏମାନେ ମଧ୍ୟ ଏ ପହଣ୍ଡି ନୀତିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଦିନ ଛେରା ପହଁରା ଗଜପତି ମହାରାଜାଙ୍କର ଛେରା ପହଁରା କରାଯାଏ ସ୍ନାନ ମଣ୍ଡପ ଉପରେ। ସେ ନଥିଲେ ଆମର ମୁଦିରସ୍ଥ ସେବକ ସେ ଛେରା ପହଁରା କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗୋଟିଏ ମାତ୍ର ଅନ୍ନଭୋଗ ହୋଇଥାଏ। ଏହିଦିନ ତାଙ୍କର ଗୋଟେ ପରମ୍ପରା ରହିଛି ଯେ ସୁପକରମାନେ ଯେଉଁମାନେ ରୋଷ ଭିତରକୁ ଆସିଥାନ୍ତି ଯଦି ବ୍ରତ ଘର ପରେ ବା ବ୍ରତ ପରେ ସୁପକାର ସେବକମାନଙ୍କର ପିଲାମାନେ ଯେଉଁମାନେ ଯୁବକମାନେ ସେମାନେ ରୋଷ ଭିତରେ ପ୍ରବେଶ କରିଥାନ୍ତି ଏବଂ ଛେକ ନେଇ ଯଦି ସ୍ନାନ ମଣ୍ଡପକୁ ଆସିଥାନ୍ତି ତାହେଲେ ତା ପରଦିନ ଠାରୁ ତାଙ୍କୁ ରୋଷରେ ରାନ୍ଧିବା ପାଇଁ ଅନୁମତି ମିଳିଥାଏ ଏବଂ ସେଇ ଗୋଟିଏ ଭୋଗରେ ପୁରା ସମ୍ପୂର୍ଣ୍ଣ ଭାବରେ ସ୍ନାନ ମଣ୍ଡପରେ ସମସ୍ତ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ଷୋଡ଼ଶୋପଚାର ବିଧିରେ ଭୋଗ କରାଯାଇଥାଏ। ଏହାପରେ ଆଉ ଭୋଗ ନଥାଏ। ସେଦିନର ଯାହା ସମସ୍ତ କୋଠଭୋଗ ଏବଂ ପର୍ବାଣୀ ଭୋଗ ଯାନିଯାତ୍ରା ମାନଙ୍କରେ ସ୍ୱତନ୍ତ୍ର ପର୍ବାଣୀ ଭୋଗ ଅନୁଷ୍ଠିତ ହୋଇଥାଏ ସେ ସମସ୍ତ ଭୋଗ ଗୋଟିଏ ଏଇ ସକାଳ ଧୂପରେ ସେଦିନ ଅନୁଷ୍ଠିତ ହୋଇଥାଏ। ଠାକୁରମାନଙ୍କର ଗଜାନନ ବେଶ ପରେ ଏଇ ଭୋଗଟା ହୋଇଥାଏ। ଗୋଟିଏ ଭୋଗ ସରିଲା ପରେ ତାପରେ ପାଣି ପଡ଼େ ଏବଂ ପୋଲିସ ଏବଂ ମନ୍ଦିରର କର୍ମଚାରୀଙ୍କ ସହାୟତାରେ ଆମର ସର୍ବସାଧାରଣ ଦର୍ଶନ ହୋଇଥାଏ ଯେଉଁମାନେ କି ସମସ୍ତ ଦର୍ଶନାର୍ଥୀ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିଥାନ୍ତି। ସେ ଦର୍ଶନ ସରିଲା ପରେ ଅନ୍ୟାନ୍ୟ କେତେକ ନୀତି ଅଛି ବନ୍ଦାପନା ଆଳତି ଏସବୁ କାମ ସରିବା ପରେ ଠାକୁରଙ୍କର ଡୋର ଫିଟା ହୁଏ ଏବଂ ସେମାନଙ୍କର ପହଣ୍ଡି ବିଜେ ପାଇଁ ଆରମ୍ଭ ହୋଇଥାଏ ପ୍ରକ୍ରିୟା। ଆମର ରାତ୍ରି 11:30-12 ଭିତରେ ଆମର ଠାକୁରମାନେ ବାହୁଡ଼ା ବିଜେ କରନ୍ତି ପହଣ୍ଡି କରନ୍ତି। ପ୍ରାୟ 2-3 ସମୟ ପର୍ଯ୍ୟନ୍ତ ଲାଗେ। ଅଣସର ଯେଉଁ ତାଟି ଥାଏ ସେ ତାଟି ଭିତରେ ପ୍ରବେଶ କରନ୍ତି।

0: ଏହି ଦ୍ୱାଦଶ ଯାତ୍ରା ଗୁଡ଼ିକ ହେଲା ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା, ଦେବୋତ୍ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ ଯାତ୍ରା। ଏହି ଦ୍ୱାଦଶ ପ୍ରଧାନ ଯାତ୍ରା ସହିତ ଜଗନ୍ନାଥଙ୍କ ପୁରୁଷୋତ୍ତମରେ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଳ ଅଷ୍ଟମୀରେ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ଆଖ୍ୟା ଦିଆଯାଇଛି। ତେଣୁ ଭକ୍ତମାନେ ଗାଇଥାନ୍ତି, ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ। ତ୍ରୟୋଦଶ ଯାତ୍ରା ଯେ ଭକ୍ତିଯୁକ୍ତ ଭାବରେ ଦର୍ଶନ କରିଥାଏ ସେ ଶ୍ରୀକ୍ଷେତ୍ର ପ୍ରାପ୍ତି ଫଳପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ। ଏହି ତେର ଗୋଟି ମୁଖ୍ୟ ଯାତ୍ରାକୁ ଛାଡ଼ିଦେଲେ ପରବର୍ତ୍ତୀ କାଳରେ ଉତ୍କଳର ଗଜପତିମାନେ ଏହାର ସଂଖ୍ୟା ବୃଦ୍ଧି ଘଟାଇଛନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ଏହି ତେରଟି ପ୍ରଧାନ ଯାତ୍ରା, ସତେଇଶଟି ଉପଯାତ୍ରା ଓ 108ଟି ପର୍ବପର୍ବାଣୀ, ମୋଟ 148ଟି ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଯୋଡ଼ି ଗାଇ ଉଠେ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ସ୍ନାନ ପୂର୍ଣ୍ଣିମା, ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ, ଆକାଶବାଣୀ ପୁରୀ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ସେରେକଥା ଚିତ୍ର ଫୁଟପାଥ ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ଆଶା ଭୋସ୍ଲେଙ୍କ ଯୁଗଳ କଣ୍ଠରେ ନାଦିମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

0: ଏଡ଼ସେ ସାହାରା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: छोटे से अंतराल के बाद

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହିଲୋଳ। ଉପସ୍ଥାପନା କରୁଛନ୍ତି ଦିବ୍ୟଦର୍ଶିନୀ ପରିଡ଼ା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଭକତ ପ୍ରେମରେ ବନ୍ଧା ତୁ କାଳିଆ, ଭକ୍ତ ତୋ ଜୀବନ ଧନ, ଭକ୍ତ ପାଇଁ ଆଖିରେ ପଲକ ପଡ଼େନି, ଭକ୍ତ ତୋ ହୃଦଚନ୍ଦନ। ଶ୍ରୋତାବନ୍ଧୁ, ସେ ଭାବର ଠାକୁର କାଳିଆ ଦିଅଙ୍କ ଚରଣ କମଳେ ପ୍ରଣିପାତ ଜଣାଇ ସ୍ୱାଗତ ଜଣାଉଛି ଆପଣଙ୍କୁ। ସଭିଙ୍କର ପ୍ରିୟ କିଛି କଥା ଆଉ ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ହିଲୋଳ ପରିସରକୁ ଆଜିର ଉପସ୍ଥାପନାରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା। ଶ୍ରୋତାବନ୍ଧୁ, ଆମ ଆରାଧ୍ୟ ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ କୃପା ନିଶ୍ଚୟ ପ୍ରତିଟି ଓଡ଼ିଆଙ୍କ ଉପରେ ରହିଛି। ସେଥିପାଇଁ ବୋଧେ କଥାରେ ଅଛି, ଉତ୍କଳେ ନାହିଁ ନେତାର ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ସତରେ ଶ୍ରୋତାବନ୍ଧୁ, ଆମ ଓଡ଼ିଆଙ୍କର ମୌଳମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସ୍ୱାଭିମାନ, ଆମ ଅଭିମାନ। ଆମ ଉତ୍କଳୀୟ ସଂସ୍କୃତିରେ ଭରି ରହିଛି ରାଜକୀୟ ସୌକିନ, ଏ ସଂସ୍କୃତିରେ ରହିଛି ବୀର ପୁରୁଷଙ୍କର ଦମ୍ଭ। ଆମ ସଂସ୍କୃତିର ପରିଭାଷା ପଦ୍ମପାଖୁଡ଼ା ପରି କୋମଳ, ଯାହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥାଏ। ତେବେ ଶ୍ରୋତାବନ୍ଧୁ, ଆମର ଏହି ସଂସ୍କୃତି ଆମର ପରମ୍ପରା ଶ୍ରୀମନ୍ଦିରକୁ ନେଇ ପରିପୃଷ୍ଟ, ଯାହା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ଉପରେ ଆଧାରିତ। ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର ମାନବୀୟ ଲୀଳାର କ୍ଷେତ୍ର ହେଉଛି ଆମର ଏହି ଶ୍ରୀକ୍ଷେତ୍ର। ଭକ୍ତମାନଙ୍କ ସହ ସବୁବେଳେ ସେହି ଲୀଳା ମାଧ୍ୟମରେ ହିଁ ଜଡ଼ିତ ରହିଥାନ୍ତି ସେ କାଳିଆ ଠାକୁର। ପୁରୀରେ ଭକ୍ତଟିଏ କେବେ ବି ନିଜକୁ ଅଲୋଡ଼ା ମନେ କରିନଥାଏ, ଯେବେ ବି ସେ ପୁରୀ

ଆସିଥାଏ ତା ମନରେ ଗୋଟିଏ କଥା ଥାଏ, ମହାପ୍ରଭୁଙ୍କର ଡୋରି ଲାଗିଛି ବୋଲି ସିନା ସେ ଆଜି ଦର୍ଶନ କରିବାର ସୁଯୋଗ ପାଇଛି। ସତେ ଯେମିତି ଏକ ଅଦୃଶ୍ୟ ବନ୍ଧନରେ ସେ ନିଜକୁ ବାନ୍ଧି ଦେଇଛି। ହଁ ଶ୍ରୋତା ବନ୍ଧୁ, ଭକ୍ତର ମନରେ ଏଭଳି ଭାବ କାହିଁକି ବା ନା ଜାଗ୍ରତ ହେବ ଯଦି ସ୍ୱୟଂ ମହାପ୍ରଭୁ ଭକ୍ତଙ୍କ ସହ ଏକାକାର ହେବା ପାଇଁ ନିଜ ରତ୍ନ ସିଂହାସନ ଛାଡ଼ି ଓହ୍ଲାଇ ଆସିବେ ସେ ବଡ଼ଦାଣ୍ଡକୁ।

ଆପଣଙ୍କ ପରି ଆମ ଠାକୁର ବି ଔଷଧ ଖାଉଥିବେ? ଏତେ ବଡ ଦିଅ, ଏତେ ବଡ ମନ୍ଦିରର ସୁଖ ସୁବିଧା ଥାଇ ବି ସେ କାଳିଆ ଠାକୁରଙ୍କୁ ଜ୍ୱର କେମିତି ହଉଛି? ହେଲେ ଶ୍ରୋତା ବନ୍ଧୁ, ଆମେ ଏଠି ଶାସ୍ତ୍ର ଆଲୋଚନା କରିବା ନାହିଁ, ବରଂ ଟିକେ ଭାବ ରସ ନେଇ ସେ କଳା ଦିଅଙ୍କର ଗୁଣ କୀର୍ତ୍ତନ କରିବା। ଏଇ ଯେମିତି ଟିକେ ଆଗରୁ ଆମେ କଥା ହେଉଥିଲେ ମହାପ୍ରଭୁଙ୍କର ମାନବୀୟ ଲୀଳା ବିଷୟରେ, ମଣିଷ ପରି ନିଜକୁ ଜ୍ୱରରେ ପକାଇ ଟିକେ ସେବକ ମାନଙ୍କର ସେବା ଲୋଡ଼ିଥାନ୍ତି ସିଏ। ସବୁବେଳେ ବିମ୍ବ ସ୍ନାନ କରୁଥିବା ବିଗ୍ରହଙ୍କ ଦେହରେ ଯେତେବେଳେ ପାଣି ଟିକେ ପଡ଼ିଯାଇଥାଏ, ସେତେବେଳେ ତାଙ୍କ ଦେହ ଖରାପ କିପରି ବା ନହେବ? ସ୍ନାନ ମଣ୍ଡପରେ ଯେତେବେଳେ ଭକ୍ତମାନଙ୍କ ଆଗରେ ମହାପ୍ରଭୁ ଗାଧୋଇଥାନ୍ତି, ସେତେବେଳେ ବୋଧେ କୋଉଠି ନା କୋଉଠି ଆମ କଳା ଦେହଙ୍କ ଦେହରେ ନିହାତି ନଜର ଲାଗିଯାଇଥିବ, ସେଥିପାଇଁ ବୋଧେ ତାଙ୍କୁ ଜ୍ୱର ଆସିଥିବ। ଶ୍ରୋତବନ୍ଧୁ, ମାନ୍ୟତା ରହିଛି ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ସେହି ମାନବୀୟ ଲୀଳାକୁ ଟିକେ ଦର୍ଶନ କରିବା ନିମନ୍ତେ ସ୍ୱର୍ଗରୁ ସବୁ ଦେବାଦେବୀମାନେ ମଧ୍ୟ ଆସିଥାନ୍ତି। ଦେବରାଜ ଇନ୍ଦ୍ର ବର୍ଷା ରୂପେ ମହାପ୍ରଭୁଙ୍କୁ ଟିକେ ସ୍ପର୍ଶ କରି ତାଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। ତେବେ ଶ୍ରୋତାବନ୍ଧୁ, କଣ ସେଥିପାଇଁ ଆମ କଳା ଠାକୁର ଆଉ ଜ୍ୱରରେ ପଡ଼ିନାହାନ୍ତି ତ? ତେବେ ସେ ନିହାତି କଷ୍ଟ ପାଉଥିବେ, ସେଥିପାଇଁ ପରା ତାଙ୍କ ପ୍ରତ୍ୟେକଟି ଭକ୍ତର ମନ ବ୍ୟାକୁଳ ହୋଇଉଠୁଛି। ଆମ କାଳିଆ ରଜା ଆଉ ତାଙ୍କ ଭାଇ ଭଉଣୀ ଜ୍ୱରରେ ପୀଡ଼ିତ, ନିଜ ପ୍ରିୟର ଠାକୁରଙ୍କୁ କଷ୍ଟରେ ଦେଖି ସବୁବେଳେ ସେ ଦିନ ଗଣୁଥିବ କେମିତି ସରିବ ଏ ଅଣସର ବିଧି, ଆଉ ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତି ହେବ। ତେବେ ଶ୍ରୋତାବନ୍ଧୁ, ଆଗକୁ ବି କାଳିଆ ଠାକୁରଙ୍କୁ ନେଇ ଅନେକ କଥା ହେବା, ହେଲେ ଏବେ ସମୟ ଆସିଛି ଆମ ହିଲୋଳ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ ଶୁଣିବାର। ଗୀତଟିକୁ ଅନୁରୋଧ କରିଛନ୍ତି ଚକ୍ରତୀର୍ଥ ରୋଡ୍ ପୁରୀରୁ ପ୍ରତିଭା ପଣ୍ଡା। ତାଙ୍କ ଅନୁରୋଧର ଭଜନଟି ରହିଛି ସୁବାସ ଦାସଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ଶ୍ରୋତା ବନ୍ଧୁ, ମଣିମାଙ୍କ ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ଅନ୍ୟତମ। ଜ୍ୱରରେ ପଡ଼ିବା ପରେ ମଣିମାଙ୍କ ଦର୍ଶନ ନ ପାଇ ଭକ୍ତମାନେ ବ୍ୟାକୁଳ ହୋଇଉଠନ୍ତି। ହେଲେ ବିଶ୍ୱାସ ରହିଛି ଯେ ଏହି ଅଣସର ସମୟରେ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ ଆମ କାଳିଆ ଠାକୁରଙ୍କ ଦର୍ଶନ ସହିତ ସମାନ। ଶ୍ରୋତାବନ୍ଧୁ, ଆପଣମାନେ ହୁଏତ ଶୁଣିଥିବେ ଏହି ଅଲାରନାଥଙ୍କ ଦର୍ଶନକୁ ନେଇ ଆମ ଚୈତନ୍ୟ ମହାପ୍ରଭୁଙ୍କ କାହାଣୀ। ଦିନେ ଚୈତନ୍ୟ ମହାପ୍ରଭୁ ଅଣସର ସମୟରେ କାଳିଆ ଠାକୁରଙ୍କ ଦର୍ଶନ ନ ପାଇ ତାଙ୍କୁ ଖୋଜି ଖୋଜି ପହଞ୍ଚି ଯାଇଥିଲେ ମହୋଦଧି କୂଳରେ। ଦର୍ଶନ ବ୍ୟାକୁଳ ମନେ ସେ ଯେତେବେଳେ ମହୋଦଧିରେ ଝାସ ଦେବାକୁ ଯାଉଥିଲେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା, ମହାପ୍ରଭୁ ଅଲାରନାଥଙ୍କ ରୂପେ ପୁଣ୍ୟ ଦର୍ଶନ ଦେଉଛନ୍ତି। ତତ୍ପରେ ଚୈତନ୍ୟ ମହାପ୍ରଭୁ ପହଞ୍ଚି ଯାଇଥିଲେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମହାପ୍ରଭୁଙ୍କ ପୀଠରେ। ସେଠାରେ ଦେଖିବାକୁ ପାଇଥିଲେ ଶଙ୍ଖ ଚକ୍ର ଗଦାପଦ୍ମଧାରୀ ନାରାୟଣଙ୍କର ଶ୍ରୀବିଗ୍ରହଙ୍କୁ। ସେ ଭବ୍ୟ ଦର୍ଶନ ପାଇ ଚୈତନ୍ୟ ମହାପ୍ରଭୁ ଆତ୍ମହରା ହୋଇ ତଳେ ଚଟାଣ ଉପରେ ପଡ଼ିଗଲେ। ଆନନ୍ଦର ଅଶ୍ରୁ ଝରି ଯାଉଥିଲା ତାଙ୍କ ଆଖିରୁ। ଦର୍ଶନ ପାଇ ନିଜକୁ ଭକ୍ତିରେ ଲୀନ କରିଦେଇଥିଲେ ସେ। ତାଙ୍କ ଭକ୍ତିର ଜ୍ୱାଳାରେ ପଥର ବି ତରଳି ଯାଇଥିଲା ସେଦିନ, ଯାହାର ପ୍ରମାଣ ଆଜି ବି ଅଲାରନାଥଙ୍କ ପୀଠରେ ଦେଖିବାକୁ ମିଳୁଛି। ସେବେଠାରୁ ଅଣସର ସମୟରେ ଚୈତନ୍ୟଙ୍କ ଭାବ ନେଇ ପ୍ରତିଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସେଠାକୁ ଯାଇଥାନ୍ତି। ଅଲାରନାଥ ମହାପ୍ରଭୁଙ୍କ ପ୍ରିୟ କ୍ଷୀରି ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥାନ୍ତି। ତେବେ ଶ୍ରୋତାବନ୍ଧୁ, କ'ଣ ଆପଣ ବି ମହାପ୍ରଭୁ ଅଲାରନାଥଙ୍କ ଭବ୍ୟ ଦର୍ଶନ କରିଲେଣି ନା ନାହିଁ? ଆମକୁ ଚିଠି ମାଧ୍ୟମରେ ଆପଣଙ୍କ ଦର୍ଶନର ଅନୁଭୂତି ନିହାତି ଜଣାଇବେ। ତେବେ ଚାଲନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଭଜନଟିକୁ। ଭଜନଟିକୁ ଅନୁରୋଧ କରିଛନ୍ତି ତୃପ୍ତିମୟ ପ୍ରଧାନ ତଳମାଳି ସାହି ପୁରୀରୁ। ତାଙ୍କ ଅନୁରୋଧର ଭଜନଟି ରହିଛି ଶ୍ରୀଚରଣ।

ଆଶା କରୁଛି ଶ୍ରୋତାବନ୍ଧୁ ଭଜନଟି ଆପଣଙ୍କ ମନକୁ ନିଶ୍ଚିନ୍ତ ଛୁଇଁଥିବ। ତେବେ ଆପଣ ବି ଚାହିଁଲେ ଆପଣଙ୍କ ମନପସନ୍ଦର ଗୀତ ଆମକୁ SMS କିମ୍ବା ଚିଠି ମାଧ୍ୟମରେ ନିହାତି ଜଣାଇପାରିବେ। ଆମେ ଆପଣଙ୍କ ମନପସନ୍ଦର ଗୀତଟିକୁ ଆମ କାର୍ଯ୍ୟକ୍ରମ ହିଲୋଳରେ ନିଶ୍ଚିନ୍ତ ଶୁଣାଇବୁ। ତେବେ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କ ମନପସନ୍ଦର ଗୀତଟି ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି କହି ରଖୁଛି 9437037892। ଆଉ ଥରେ କହି ରଖୁଛି 9437037892। ଆପଣ ଚାହିଁଲେ ଆମକୁ ଚିଠି ମାଧ୍ୟମରେ ଆପଣଙ୍କ ମନପସନ୍ଦର ଗୀତ ଲେଖି ପଠାଇ ପାରିବେ। ସେଥିପାଇଁ ଆମ ଠିକଣାଟି ଟିପି ରଖନ୍ତୁ, ହିଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଶ୍ରୋତାବନ୍ଧୁ, ସମୟ ସୁଅରେ ଆମେ ଆସି ଉପନୀତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କ ମନକୁ ନିଶ୍ଚିନ୍ତ ଛୁଇଁଥିବ। ତେବେ କଥା ଦେଉଛି, ଆଗାମୀ ଅଧ୍ୟାୟରେ ପୁଣି କଥା ହେବା କିଛି ନୂତନ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ରହୁଛି ନମସ୍କାର। ଆଜିର ଉପସ୍ଥାପନାରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା।

0: ଏଡ଼ସେସାଲା କାର୍ଯ୍ୟକ୍ରମ ହିଲ୍ଲଳ ଉପସ୍ଥାପନା କଲେ ଦିବ୍ୟଦର୍ଶିନୀ ପରିଡ଼ା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ହେଇଗଲା ବନ୍ଦୋବସ୍ତ।
2: କାହାର? ଗୁଡ଼ିର ଫିସ୍‌ର ଦେଖା।
3: 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି।
2: ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
4: ଆର୍‌ବିଆଇ କହେ,
1: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଆକାଶବାଣୀ ପୁରୀ ଆରମ୍ଭ କରୁଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।

ଶ୍ରୋତା ବନ୍ଧୁ, ଆଜି ଜୁନ୍ 29 ତାରିଖ ଗଜପତି ଦିବସ। ଆଜିର ଦିନ 1435 ମସିହା ମହାନ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ସିଂହାସନ ଆରୋହଣ କରିଥିଲେ। ସେ ଜଣେ ମଧ୍ୟଯୁଗୀୟ ସମ୍ରାଟ ଥିଲେ, ଯେ ଉତ୍ତରରେ ଗଙ୍ଗାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ। ସେ ନିଜକୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ସେବକ ଭାବରେ ପ୍ରତିପାଦନ କରୁଥିଲେ।

0: ହେଇଗଲା ବନ୍ଦୋବସ୍ତ।
1: କାହାର?
0: ଗୁଡ଼ିର ଫିସ୍ର।
1: ଦେଖା, 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
2: RBI କହେ
0: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
3: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲା, HIV ଟେଷ୍ଟ ହେଇଛି?
4: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
5: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
6: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
7: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
6: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
7: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
8: ବିରତି ପରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରିସର ମଧ୍ୟକୁ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର କାର୍ଯ୍ୟକ୍ରମ, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ଯୋଗେ।

ମଣିଷ ଯେପରି ବୁଣିବ ସେପରି କାଟିବ ଏବଂ ଯେପରି ବିଚାର ପୋଷଣ କରିବ ତାର ଜୀବନ ସେହିପରି ଗଢ଼ି ହୋଇ ଚାଲିବ। ତେଣୁ ମହତ ବିଚାର ପୋଷଣ କରିବା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ତଥା ଜୀବନର ଅନ୍ୟ ସବୁକିଛିଠାରୁ ଅଧିକ ମୂଲ୍ୟବାନ ବସ୍ତୁ ହେଉଛି ସଦ୍ଗୁଣର ବିକାଶ କରିବା। ମହତ୍ ଜୀବନର ଭିତ୍ତି ମହତ୍ ଚିନ୍ତା ଉପରେ ଆଧାରିତ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ଓଡ଼ିଆ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ଯୋଗେ। ଶ୍ରୋତା ବନ୍ଧୁ, ପୃଥିବୀରେ ତାପମାତ୍ରା ବଢ଼ିବାରେ ଲାଗିଛି। ପୃଥିବୀରେ ଜୀବନର ସନ୍ତୁଳନ ବଜାୟ ରଖିବା ପାଇଁ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ମନୁଷ୍ୟ ଜୀବନ ଏବଂ ଶିଳ୍ପ ଶକ୍ତି ଉପରେ ନିର୍ଭର କରେ, ତେଣୁ ମାନବ ଜାତିର ବିକାଶ ନିମନ୍ତେ ସଂରକ୍ଷଣ ନିହାତି ଆବଶ୍ୟକ। ଶକ୍ତି ସଂରକ୍ଷଣ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରେ। ଏହାଦ୍ୱାରା ସୁନ୍ଦର ସୁସ୍ଥ ପରିବେଶ ସୃଷ୍ଟି ସହିତ ଇକୋସିଷ୍ଟମ୍ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିପାରିବ। ଶକ୍ତି ସଂରକ୍ଷଣ ପରିବେଶକୁ ଶିଳ୍ପ ଦ୍ୱାରା ବାହାରୁଥିବା କ୍ଷତିକାରକ କାର୍ବନ୍ ଡାଇଅକ୍ସାଇଡ୍ରୁ ରକ୍ଷା କରେ। ଶକ୍ତିକୁ ସଞ୍ଚୟ କରିବା ଦ୍ୱାରା ଏହା ମୂଲ୍ୟବାନ ଅଣ ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକ ସଂରକ୍ଷଣ ହୋଇପାରିବ। ଅର୍ଥନୀତିର ବୃଦ୍ଧି ପାଇଁ ଶକ୍ତି ସଂରକ୍ଷଣ ଏକାନ୍ତ ଆବଶ୍ୟକ। ଲୋକମାନେ ପ୍ରତିଦିନ ଶକ୍ତି ବ୍ୟବହାର କରିଥାନ୍ତି, ଏଥିରେ ଘରୋଇ ଏବଂ ବ୍ୟବସାୟିକ ଶକ୍ତି ବ୍ୟବହାର ଅନ୍ତର୍ଭୁକ୍ତ। କେଉଁ ଶକ୍ତି ଉତ୍ସଗୁଡ଼ିକ ବ୍ୟବହାର କରାଯିବ ଏବଂ ସେଗୁଡ଼ିକ କିପରି ବ୍ୟବହାର କରାଯିବ ସେ ବିଷୟରେ ସମସ୍ତେ ଯତ୍ନ ସହ ଚିନ୍ତା କରିବା ସହ ଉପଯୁକ୍ତ ନିଷ୍ପତ୍ତି ନେବା ଜରୁରୀ, ଯାହାଦ୍ୱାରା ଅର୍ଥନୀତିକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଶକ୍ତିକୁ ସଂରକ୍ଷଣ କରିବା

ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଂଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି

0: ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜୀ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍ଖଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷ କରି ନଦୀକୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବା ବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ତାରିଖରୁ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଭାରତ ସରକାରଙ୍କ MSME ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4444-2331-4481 ନମ୍ବରକୁ ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the Midday News. The headlines. President Draupadi Murmu to present gallantry awards at Rashtrapati Bhavan in New Delhi this evening. Three-decade pending Yamuna water sharing project between Haryana and Rajasthan gets approval today. Supreme Court refuses urgent hearing on PIL seeking court-monitored probe into alleged financial irregularities in Ram Mandir.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର CCTV ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ

0: ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
1: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଷଡ଼ଙ୍ଗୀ ନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ ସାତଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 5 ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମାଙ୍କ ହୁଣ୍ଡିରୁ 1,05,52,000

845 ଟଙ୍କା ସହ 30 ଗ୍ରାମ ସୁନା 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9ଟି ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ, ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ ଶୁଣିବେ 6:15ରେ। 6:20ରେ ଶୁଣିବେ ଓଡ଼ିଆ ଆଲବମ୍ର କେତୋଟି ଗୀତ। ଯୁବଶକ୍ତି କାର୍ଯ୍ୟକ୍ରମ ଶୁଣିବେ 6:30ରେ। ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ସନ୍ଧ୍ୟା 7ରେ ରହିଛି ଓଡ଼ିଆ କଥାଚିତ୍ରର କେତୋଟି ଗୀତ ଜିଲ୍ଲା ହଲଚାଲ ଶୁଣିବେ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:25। 7:30 ଶୁଣିବେ ଗାଁରୁ କୃଷି ହାଲଚାଲ। 8ଟାରେ ରହିଛି ହିନ୍ଦୀ କଥାଚିତ୍ରର କେତୋଟି ଗୀତ। 9:30 ଶୁଣିବେ ହିଲ୍ଲୋଳ କାର୍ଯ୍ୟକ୍ରମ। ରାତି 10ଟାରେ ଶୁଣିବେ ହିନ୍ଦୀ କଥାଚିତ୍ରର କେତୋଟି ଗୀତ। 10:30 ରହିଛି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ।

17:25 ଶୁଣିବେ ପୁରୀ ପରିକ୍ରମା। ଆସନ୍ତାକାଲି ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି 8:45। 9:30 ଶୁଣିବେ ସାହିତ୍ୟ ସୁଧା କାର୍ଯ୍ୟକ୍ରମ। ସକାଳ 10:00 ଶୁଣିବେ ଶ୍ରୀକ୍ଷେତ୍ର ସୁରଭୀ।

ଏଇଠି ଶେଷ କଲୁ ପାଣିପାଗ, କ୍ଷମା କରିବେ, ଏଇଠି ଶେଷ କଲୁ କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହୋଇଯାଇଛି। ବୁଗୁଡ଼ା ଅଞ୍ଚଳରେ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତାମୂଳକ ସୂଚନା ନାହିଁ। ଆସନ୍ତା 24 ଘଣ୍ଟା ମଧ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହୋଇଯାଇଛି ଓଡ଼ିଶାର ଅନେକ ଜିଲ୍ଲାରେ, ସେଥିମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଅନ୍ୟତମ। ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ଓ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ଏହାକୁ କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷା ଓ ପବନ ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହାକୁ ହଳଦିଆ ଚେତାବନୀ ଅନ୍ତର୍ଗତ କରାଯାଇଛି। ଶୁଣୁଥିଲେ ପାଣିପାଗ ସୂଚନା, ଏଇଠି ଶେଷ କଲୁ। ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ।

ಸುನತಲಿ ಒಡಿಯಾ ಭಕ್ತಿಗೀತರ କାର୍ଯ୍ୟକ୍ରମ କଣ୍ଠଦାନ କରିଥିଲେ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ, ସଙ୍ଗୀତକୁ ଗୀତରେ ସଜେଇଥିଲେ ସରୋଜ ନନ୍ଦ। ବର୍ତ୍ତମାନ ଆରମ୍ଭ କରୁଛୁ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ, ଗୀତ ରଚନା କରିଛନ୍ତି ବାଞ୍ଛାନିତି ଦାସ।

0: ଶୁଣୁଥିଲେ ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ହେଇଗଲା ବନ୍ଦୋବସ୍ତ।
2: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
3: ଆର୍ବିଆଇ କହେ
1: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଦୈତକଣ୍ଠରେ କଣ୍ଠଦାନ କରିଛନ୍ତି ନିବେଦିତା ଏବଂ ଅଭିଜିତ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ।

0: ଶୁଣୁଥିଲି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ଏଇଠି ରଖିଲୁ। ବର୍ତ୍ତମାନ ଶୁଣନ୍ତୁ ଯୁବଶକ୍ତି ଏବଂ ପରେ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ପାଇଁ ଆତ୍ମନିଯୁକ୍ତିର ସୁଯୋଗ ଓ ସରକାରଙ୍କ ଋଣର ମଧ୍ୟ ସୁବିଧା ରହିଛି। ଷ୍ଟାର୍ଟଅପ୍ କେବଳ ଏକ ବ୍ୟବସାୟୀ ନୁହେଁ, ବରଂ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ସମସ୍ୟାର ବ୍ୟବହାରିକ ସମାଧାନକୁ ବ୍ୟବସାୟରେ ପରିଣତ କରିବାର ଏକ ପ୍ରୟାସ ମାତ୍ର। ଭାରତର ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ଯୁବକମାନଙ୍କୁ ଜବ୍ ସିକର ନୁହେଁ, ଜବ୍ କ୍ରିଏଟର ଭାବେ ଗଢ଼ି ତୋଳିବା। ଷ୍ଟାର୍ଟଅପ୍ କ'ଣ ଏ ବିଷୟରେ ସମସ୍ତ ଯୁବକ ଯୁବତୀମାନେ ଜାଣି ରଖିବା ଆବଶ୍ୟକ ଯଥେଷ୍ଟ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା କେବଳ ସମସ୍ୟା ନୂତନ ସମାଧାନ ପ୍ରଦାନ କରେ କିମ୍ବା ଏକ ନୂତନ ଉତ୍ପାଦ ଅଥବା ସେବା ବଜାରକୁ ଆଣେ। ଏହା ପ୍ରଯୁକ୍ତି ଭିତ୍ତିକ ହୋଇପାରେ, ପୁଣି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଖାଦ୍ୟ, ପ୍ରକ୍ରିୟାକରଣ, ହସ୍ତଶିଳ୍ପ କିମ୍ବା ସେବା କ୍ଷେତ୍ରରେ ମଧ୍ୟ ହୋଇପାରେ। ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଅତି ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜେ ରୋଜଗାର ପାଇବାର ସୁଯୋଗ ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି ଏହା କରିଥାଏ, ଯେଉଁଥିରେ ନିଜ ଦକ୍ଷତା ଓ ଜ୍ଞାନର ସଠିକ୍ ବ୍ୟବହାର କରାଯାଏ। ସାଧାରଣତଃ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ଥାନୀୟ ସମ୍ପଦର ସଦ୍ବ୍ୟବହାର କରିବା ବ୍ୟକ୍ତିଗତ ଲାଭ ନୁହେଁ, ଏହା ସାର୍ବଜନୀନ ଲାଭରେ ପରିଣତ ହୋଇଥାଏ। ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ପାଲଟିଯାଏ। ଯୁବଗୋଷ୍ଠୀ ଲାଗି କେଉଁ କ୍ଷେତ୍ରରେ ଷ୍ଟାର୍ଟଅପ୍ କ'ଣ କରାଯାଇପାରିବ ତାହିଁ ଆଜିର ବିଚାର୍ଯ୍ୟ। ବିଶେଷ କରି ଜୈବିକ ଚାଷ ଓ କୃଷି ପ୍ରଯୁକ୍ତି, ଦୁଗ୍ଧ, ମାଛ ଓ କଙ୍କଡ଼ା ପାଳନ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଯୁବଗୋଷ୍ଠୀ ମନୋନିବେଶ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହି ଦୃଷ୍ଟିରୁ ଇ କମର୍ସ, ଡିଜିଟାଲ ମାର୍କେଟିଂ, ମୋବାଇଲ ଆପ୍ ଓ ସଫ୍ଟୱେୟାର, ଅନଲାଇନ୍ ଶିକ୍ଷା, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ପର୍ଯ୍ୟଟନ ଓ ହୋମ୍ ଷ୍ଟେ, ବର୍ଜ୍ୟବସ୍ତୁ ପରିଚାଳନା, ସୌରଶକ୍ତି, ସବୁଜ ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000 5,00,000, ତରୁଣମାନେ ବା ଯୁବଗୋଷ୍ଠୀ 5,00,000 10,00,000 ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୋଗ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡ୍ ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ

0: ପାଇଁ ଯିବା ସମୟରେ ସାଧାରଣ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ। ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧ୍ୟବସାୟ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରେ। ଏହା ନିଃସନ୍ଦେହ ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା, ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀ ଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ CCTV ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ

0: ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି ଗୋଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ ଅଷ୍ଟମ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ୍ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ୍ ମାନଙ୍କ ପାଇଁ ମଧ୍ୟ ମନସୁନ୍ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବାର ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ

ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ ଦୁଇ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75ଟି ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି।

0: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66 ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମ୍ତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54 ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100 ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ହିତାଧିକାରୀଙ୍କୁ 15,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ବାପା, ଦିଅ 3,000।
2: କାହିଁକି?
1: ମୋର ପକେଟ୍ ମନି।
2: ଆରେ, ଏବେ ମାତ୍ର 2,000 କ୍ୟାସ୍ ଅଛି।
1: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ ଚଲଉଛ? ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା। ନିଜର 1,000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଦିନ ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। 12 ତେରଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ 12 ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତାର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷ ସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ, ଦିବ୍ୟସିଂହ ଦେବ,

ଶୁଣିଥିଲି କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ କଥାଚିତ୍ର ରହିଛି ପର୍ଶୁରାମ, କଣ୍ଠଦାନ କରିଛନ୍ତି କ୍ରିଷ୍ଣା ବେଉରା।

0: ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ୍ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ୍ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ୍ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ୍ ହରବିନ୍ଦର ସିଂ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ ମହିନ୍ଦର ପଲ୍ ସିଂଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷ

ଦ୍ୱାରା ଉତ୍ତର ଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂହ କହିଛନ୍ତି, ଡିଆର୍ଡିଏକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂହ କହିଛନ୍ତି, ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି, ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି, ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157 ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି

0: किदांबी श्रीकांत पुरुष सिंगल्स रौप्य पदक हासिल करिसेंति फाइनल मैच रे रनर्स हेबा परे तांकु ए पुरस्कार मिलिछि श्रीकांत चीन रे प्रतियोगी सु ली यांग को 15-21, 21-16, 9-21 रे परास्त करथिले फिफा विश्वकप फुटबल प्रतियोगिता रे आज अमेरिकार हस्टन स्टेडियम ठारे ब्राजिल एवं जापान मध्ये खेल अनुष्ठित हेबो एहा भारतीय समय राति 10:30 रे आरंभ हेबो सेहिपरि अमेरिकार बोस्टन स्टेडियम ठारे भारतीय समय राति 2:00 रे जर्मनी एवं पाराग्वे मध्ये मुकाबला हेबो मुख्य संवाद पुनि थरे नुआदिल्ली रे द्वितीय प्रतिरक्षा अलंकरण समारोह रे वीरत्व पुरस्कार प्रदान करे राष्ट्रपति 5 जन को अति विशिष्ट सेवा पदक प्रदान सेसल्स गस्त फलप्रद सब्यस्त होइछि कहिले प्रधानमंत्री सीबीएसई जारी कला त्रिभाषा नीति संपर्कित मार्गदर्शिका स्नान भेतिरे गजानन बेसरे श्रद्धालुंकु दर्शन देले श्रीजीव एवं लॉस एंजल्स 2028 ओलंपिक्स प्रतियोगिता पई योग्यता हासिल कला भारतीय महिला क्रिकेट दल संवाद शेष होला
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ ଏକ୍ସପେକ୍ଟ କରାହଉଛି ଯାହାଫଳରେ କି ଦୁଇଟି ପ୍ରମୁଖ କଥା ଗୋଟିଏ ହଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହବ ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରେଇବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ
2: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ
4: ଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା ଯୋଉଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ ଦିଆଯାଇଛି ଏହାପରେ ଯାହା ବି ଦୁର୍ଘଟଣା ହେବ ସେଇଠି ଆର୍ଟିଓ ପୋଲିସ ଏବଂ କନ୍ସର୍ଣ୍ଣ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ ଗୋଟେ କରିବେ ଏବଂ 48 ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ ନିଆଯାଇଛି ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ

0: ତୁରନ୍ତ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
1: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
2: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ ଗାଁରୁ କୃଷି ହାଲଚାଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ଅନୁପ କୁମାର ସାହୁ ଏବଂ ସୋନାଲି ପଢ଼ିଆରୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: କେତେ ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ରହିଛନ୍ତି ତାଙ୍କର ଚାଷ କଥା କହିବା ପାଇଁ, ତା ସାଙ୍ଗରେ ଆମର ଚାଷୀ ଭାଇ ମାନେ କେତେ ସଫଳତା ମଧ୍ୟ ପାଇଛନ୍ତି ସେ ବିଷୟରେ ଆମେ ବୁଝିନବା। କିନ୍ତୁ ଆମ ଗାଁର ସଂସ୍କୃତି ପରମ୍ପରା ଐତିହ୍ୟ କଣ ରହିଛି ଆମର ଭାଇଙ୍କଠୁ ବୁଝିବା ନା ନାହିଁ? ହେଲେ ଆମ ଭାଇଙ୍କ ନାଁ କଣ ଟିକେ କହିଦଉ ନା।
1: ବୁଝିଲ ସୋନାଲିମା, ଆମେ ତ ସଂସ୍କୃତି ପରମ୍ପରା ବିଷୟରେ ବୁଝିନବା, କିନ୍ତୁ ଏଇ କାର୍ଯ୍ୟକ୍ରମରେ ଆମକୁ ସହଯୋଗ କରିଛନ୍ତି, ଆମେ ଯାହାର ଆତିଥ୍ୟତା ଗ୍ରହଣ କରିଛେ ସିଏ ହେଉଛନ୍ତି ଆମର ପ୍ରମୋଦ କୁମାର ସ୍ୱାଇଁ ଭାଇ, ତାଙ୍କୁ ଆମେ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦବା। ତାପରେ ଆଉ ଯୋଉ ଭାଇ ଆମର ବସିଛନ୍ତି ପାଖରେ, ନୃସିଂହ ଚରଣ ସ୍ୱାଇଁ ଭାଇ, ଏ ଗାଁର ସଂସ୍କୃତି ବିଷୟରେ ପଚାରିବା, ଗାଁର ପରମ୍ପରା ବିଷୟରେ ପଚାରିବା, ଆଉ ଗାଁରେ କଣ ସବୁ ପର୍ବପର୍ବାଣି ଅଛି ସେ ସମ୍ପର୍କରେ ଟିକେ ପଚାରିବା।
0: ଆଉ ଗୋଟେ କଥା ରହିଗଲା ଭାଇ, ଏ ଗାଁରେ କେତେ ପରିବାର ରହୁଛନ୍ତି ଏବଂ ସେମାନେ ସବୁ ଛୁଟିରେ ସବୁ ଯୋଉମାନେ ରହିଛନ୍ତି ବାହାରେ, ସେମାନେ ପର୍ବପର୍ବାଣି ସମୟରେ ଗାଁକୁ ଆସୁଛନ୍ତି କି ନାହିଁ ସେ ବିଷୟରେ ବୁଝିନବା। ଆଉ ଡେରି କରିବାନି, ଚାଲ ଆମର ଏଇଠି ଭାଇ ରହିଛନ୍ତି, ଭାଇଙ୍କର ଅନୁଭୂତି ଟିକେ ଶୁଣିନବା।
1: ଆଚ୍ଛା ନୃସିଂହ ଭାଇ କୁହ।
2: ମୋ ନାଁ ନୃସିଂହ ଚରଣ ସାଇଁ, ଆମ ଗାଁ ନାଁ ବଡ଼ବଡ଼ଙ୍ଗର। ଆମର ଗାଁ ହଉଛି ଗୋଟେ ଏଭଳି ଗାଁ ଯୋଉଠିକି ଏଠି ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସ୍ୱର୍ଗତ ବାଳକୃଷ୍ଣ ସ୍ୱାଇଁ ଆଉ ଭୁବନାନନ୍ଦ ସ୍ୱାଇଁ। ତା ସହିତ କାକଟପୁରର ପ୍ରଥମ ଚେୟାରମ୍ୟାନ୍ ସ୍ୱର୍ଗତ ବାଳକୃଷ୍ଣ ସ୍ୱାଇଁ, ସେ ଜଣେ ଲବଣ ସତ୍ୟାଗ୍ରହୀ। ଆଉ ଲବଣ ସତ୍ୟାଗ୍ରହୀ ବେଳେ ଆମେ ଶୁଣିବାକୁ ମିଳେ, ଯେହେତୁ ଆମେ ବୟସ ଏତେ ହେଇନି, ଆମେ ସେତେବେଳେ କଥା ପୂର୍ବ ପୁରୁଷଙ୍କ ଠାରୁ ଶୁଣୁ ଯେ ଏଇ ଗାଁରେ ଆଶ୍ରୟ ନେଉଥିଲେ ସ୍ୱାଧୀନତା ସଂଗ୍ରାମୀମାନେ।
1: ବହୁତ ବଢିଆ କଥା ଭାଇ ଯେ ସ୍ୱାଧୀନତା ସଂଗ୍ରାମୀ ମାନେ ଆପଣଙ୍କ ଗାଁରେ ଅଛନ୍ତି, ଏଇଟା ତ ଗର୍ବ ଆଉ ଗୌରବର କଥା। ତେବେ ଆପଣଙ୍କ ଗାଁରେ କଣ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ, ଗାଁର ଲୋକ ସଂଖ୍ୟା କେତେ, ଆଉ ଏ ପର୍ବପର୍ବାଣି ସମୟରେ ବାହାରେ ରହୁଥିବା ଆପଣଙ୍କ ଗାଁର ଲୋକମାନେ ଆସନ୍ତି ନା ନାହିଁ?
2: ଆମ ଗାଁରେ ମୁଖ୍ୟତଃ 240 250 ପରିବାର ବସବାସ କରନ୍ତି, 2 ୱାର୍ଡ ଏ ଗାଁ। ଏବଂ ଏ ଗାଁରେ ମୁଖ୍ୟ ପର୍ବ ହେଲା ଯେପରି ଆମର ଦୋଳ, ରଜ, କୁମାର ପୂର୍ଣ୍ଣିମା ବେଳେ କଣ୍ଢେଇ ବାହାଘର, ଏ ହେଲା ମୁଖ୍ୟ ପର୍ବ। ଆମର ତ ନିକଟସ୍ଥ ମାତ୍ର 5 କିଲୋମିଟର ମା ମଙ୍ଗଳାଙ୍କ ମନ୍ଦିର, ସେଠାରେ ଝାମଯାତ୍ରା ହୁଏ 5 ପାଳି ଧରି। ଗାଁରେ ମଧ୍ୟ ଲୋକମାନେ, ସମସ୍ତେ ସ୍ତ୍ରୀ ଲୋକମାନେ ପ୍ରତି ମଙ୍ଗଳବାର ଝାମଯାତ୍ରା ଦିନ ପନ୍ଥେଇ ଓଷା କରନ୍ତି।
1: ଭାଇଙ୍କର ଅନୁଭୂତି ତ ଶୁଣିଲେ, ସେ ତାଙ୍କର ଗାଁକୁ ନେଇକି ବହୁତ ସୁନ୍ଦର ଭାବରେ ନିଜର ଅନୁଭୂତି ବର୍ଣ୍ଣନା କଲେ ଏବଂ ନିଜ ଗାଁରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ବୋଲି କହିଲେ। ମା ସୋନାଲି, ଏବେ ସମୟ ହେଲାଣି ଆମେ କାର୍ଯ୍ୟକ୍ରମକୁ ଆଗକୁ ନବା, କିନ୍ତୁ ତା ପୂର୍ବରୁ ଶୁଣି ନବା ଗୋଟିଏ
0: ଭକ୍ତି ଗୀତଟିଏ। ଏଠି ଅନାମ ଭାଇ, ଆମେ ଏଠି ଦେଖିପାରୁଛେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର କେତେ ସୁନ୍ଦର ଚାଷ ହେଇଛି, ସମସ୍ତଙ୍କର ଅନୁଭୂତି ଶୁଣିବା, କିନ୍ତୁ ଆଗ ଭକ୍ତି ଗୀତଟିଏ ଶୁଣି ନବା, ତାପରେ ଯାଇକି ଯୋଉ କଥା।

0: ଉକ୍ତି ଗୀତଟି କିନ୍ତୁ ଯାହା କହ ମା ବହୁତ ସୁନ୍ଦର ଥିଲା, ଆମର ଏ ପରିବେଶକୁ ପୁରା ଭକ୍ତିରେ ଭରିଦେଲା। ଆଚ୍ଛା ମା, ମୁଁ ଜଣେ ଭାଇଙ୍କୁ ଆଗ ପଚାରି ଦଉଛି କଣ ସବୁ ଚାଷ କରନ୍ତି, ତାପରେ ତୁ ପଚାରିବୁ ଆଉ।
1: ହଉ ହଉ, ଆଉ ଡେରି କରିବାନି, ଚାଲ ଚାଲ ଧସି ଧସି ସେ ଭାଇଙ୍କର ଅନୁଭୂତି ଟିକେ ପଚାରି ନିଅ, ଆମେ ସମସ୍ତେ ଶୁଣିବା।
0: ଭାଇ ଆପଣଙ୍କ ପରିଚୟ?
2: ନୃସିଂହ ଚରଣ ସ୍ୱାଇଁ, ଗ୍ରାମ ବଡ଼ଳଙ୍ଗର, କାକଟପୁର ବ୍ଲକ, ଜିଲ୍ଲାପୁରୀ।
0: ଆଚ୍ଛା, ବହୁତ ବଢିଆ କଥା ଭାଇ। ଭାଇ ଆପଣ କଣ କଣ ସବୁ ଚାଷ କରନ୍ତି?
2: ମୁଖ୍ୟ ଫସଲ ହେଉଛି ଧାନ, କେବଳ ଖରିଫରେ ହୁଏ, ରବିରେ ହୁଏ।

0: ଆଉ ମୁଗ ଖରିଫରେ ମୁଗ ହୁଏ, ଆଉ ପନିପରିବା ଭିତରେ ବାଇଗଣ, ଲଙ୍କା, ମରିଚ, କାକୁଡ଼ି ଏସବୁ ଚାଷ କରୁ ଆଉ ଭେଣ୍ଡି।
1: ମୁଖ୍ୟ ଚାଷ ହେଲା ଧାନ ଚାଷ। ତେବେ ଯେଉଁ ଧାନ ଆପଣ ଚାଷ କରନ୍ତି, କେମିତି ତାର ମାଟି ପ୍ରସ୍ତୁତ କେମିତି କରନ୍ତି ଚାଷ କରିବା ପୂର୍ବରୁ ବା ଧାନ ଲଗେଇବା ପୂର୍ବରୁ?
0: ପ୍ରଥମେ ଆମେ କ'ଣ କରୁ ନା ମାର୍ଚ୍ଚ ଏପ୍ରିଲ ମାସରେ ଯେତେବେଳେ ଜେନେରାଲି ଆମର ଓଡ଼ିଆରେ ବୈଶାଖ ମାସରେ ଚୈତ୍ର ବୈଶାଖ ମାସରେ ମାଟିକୁ ଟ୍ରାକ୍ଟର ଦ୍ୱାରା ବର୍ତ୍ତମାନ ଚାଷ ହେଉଛି, ଆଉ ତ ସେ ଲଙ୍ଗଳ ସିଷ୍ଟମ୍ ନାହିଁ, ତେଣୁ ଟ୍ରାକ୍ଟର ଦ୍ୱାରା ଆମେ ଦୁଇ ତିନି ଗୋଡ଼ ଚାଷ କରି ରଖୁ। ବର୍ତ୍ତମାନ ଯେଉଁ ସମୟ ଚାଲିଛି ଏଇ ସମୟରେ ବର୍ଷା ବର୍ଷୀ ହେଲେ ତଳି ପକାଉ।
1: ତଳି ପକାଇବା ପ୍ରକ୍ରିୟାଟି କେମିତି ହୁଏ?
0: ତଳି ପକାଇବା ଯେଉଁ ଜାଗାରେ ଆମେ ତଳି ପକାଇବୁ ସେ ଜାଗାକୁ ପ୍ରଥମରୁ ଆମେ ଦୁଇ ତିନି ଗୋଡ଼ ଚାଷ କରିଥାଉ, ତାପରେ ସେଥିରେ ଖତ ଗୋବର ଦେଉ, ତାପରେ ପୁଣି ତାକୁ ଦୌଡ଼ ଚାଷ କରାଉ। ଦୁଇ ପ୍ରକାର ତଳି ପକାଉ, ଗୋଟେ ହେଉଛି ଶୁଖିଲା ବିହନ ପକାଇ ତା ଉପରେ ଖତ ପକାଇଦେଲେ ସେ ବର୍ଷା ହେଲେ ଗଛ ହେଇଯାଏ, ନଚେତ ବର୍ଷା ହେଲା ପରେ ଆମେ ତାକୁ ଗଜା କରି ପକାଉ।
1: ତଳି ପକାଇବା ପରେ ତାପରେ ତାକୁ ରୋଇବା କାମ ଆରମ୍ଭ ହୁଏ। ଧାନ ଚାଷ ସମୟରେ ଏଇ ଧାନ ଗଛ ବଡ଼ ହେବା ପର୍ଯ୍ୟନ୍ତ ବା ଅମଳ ହେବା ପର୍ଯ୍ୟନ୍ତ ଏ ଗଛର ଯତ୍ନ କେମିତି ନେବାକୁ ପଡେ?
0: ଯତ୍ନ ପ୍ରଥମେ ଆମେ ଧାନ ରୋଇଲା ବେଳେ ଆମକୁ ବର୍ତ୍ତମାନ କ'ଣ କରିବାକୁ ପଡେ ନା ଯେଉଁ ତଳିଟାକୁ ଫ୍ରାଟନ ଦେଇକି ତାକୁ ତଳିଟାକୁ ବିଶୋଧନ କରିବାକୁ ପଡେ। ତାପରେ ସେଠୁ ଧାନ ରୋଇଲା ବେଳେ ଜୈବିକ ସାର ସହିତ ଖାଲି ଜୈବିକ ସାର ଦେଲେ ହେଉନି, ରାସାୟନିକ ସାର ମଧ୍ୟ ପ୍ରୟୋଗ କରିବାକୁ ପଡୁଛି, ରାସାୟନିକ ସାର ଦେଇ ଧାନ ରୋଇଦେଉ।
1: ତଳି କହିଲେ ବିଶୋଧନ କରୁଛନ୍ତି ବୋଲି କେମିତି ତଳି ବିଶୋଧନ କରନ୍ତି?
0: ତଳି ତାର ହେଉଛି ଆମେ ଯେଉଁମାନେ ଅଛନ୍ତି ଏଠି କୃଷି ବିଭାଗରେ ସେମାନଙ୍କୁ ପଚାରିକି ଆମେ ଯେଉଁ ଔଷଧ ଆଣିକି ଗୋଟେ କୁଣ୍ଡରେ ତାର ଯେତିକି ML ଥାଏ ସେତିକି ପକେଇଲା ପରେ କେବଳ ତଳିର ଯେଉଁ ନିମ୍ନ ଭାଗଟା ଯେଉଁ ଚେର ଅଂଶଟା ସେଗୁଡା ବୁଡେଇକି ରୋଇବାକୁ ପଡେ।
1: ଯତ୍ନ ନେବା ସମୟରେ ଧାନ ଗଛ ଅନେକ ରୋଗ ପୋକକୁ ସାମ୍ନା କରୁଥିବ, କୋଉ ସବୁ ରୋଗ ହବାର ସମ୍ଭାବନା ରହୁଛି?
0: ମୁଖ୍ୟ ହେଉଛି କାଣ୍ଡବିନ୍ଧା।
1: କାଣ୍ଡବିନ୍ଧା
0: ହେଲେ ଆମର ଯେଉଁ ଧାନ ଗଛର ମୂଳ ଯେଉଁ ଅଗପତ ବାହାରୁଥିବ ସେଟା ହଳଦିଆ ପଡ଼ିଯାଏ, ତାକୁ ଏମିତି ଭିଡ଼ି ଦେଲେ କ'ଣ ହୁଏ ନା ତା ଭିତରେ ଦେଖିବ କଣା ହେଇଯାଇଥିବ କାଣ୍ଡରେ, ସେ ଜାଣିଲା ପରେ ଆମେ ତାକୁ ଔଷଧ ପକେଇବାକୁ ପଡେ। ଜେନେରାଲି ଦାନାଦର ପକେଇଲେ ବି କଣ୍ଟ୍ରୋଲ ହେଇଯାଏ। ତାପରେ ଫସଲ ହେଉଛି କ'ଣ ନା ତାପରେ ଯଦି ବି ଜଉଆ ଲାଗୁଛନ୍ତି ବେଳେ ବେଳେ ଜଉଆ ବି ଲାଗନ୍ତି, ତା ସହିତ ଯେତେବେଳେ ଆମର ଧାନଟା ଯେତେବେଳେ ପାଚିବାକୁ ଯାଉଛି ଧାନ ବାହାରି ଯାଉଛି ଆଠ ଓଡ଼ିଆ ମାନେ ଆମର ଝିଣ୍ଟିକା ବହୁତ ପରିମାଣରେ ଲାଗନ୍ତି, ତେଣୁ ତାକୁ ରାସାୟନିକ ଔଷଧ ପ୍ରୟୋଗ କରିବାକୁ ପଡେ।
1: ଧାନ ଫସଲ ଆପଣ ଟୋଟାଲ କେତେ ଜାଗାରେ କରିଛନ୍ତି?
0: ଆଜ୍ଞା ଦେଢ଼ ଏକର ଜାଗାରେ।
1: ଦେଢ଼ ଏକର ଜାଗାରୁ ଯେତିକି ଅମଳ ହୁଏ ବର୍ଷକୁ ଆପଣଙ୍କର କେତେ ରୋଜଗାର ଦିଏ ଧାନ ଫସଲ?
0: ଧାନ ଫସଲରୁ ଶୁଣନ୍ତୁ ଖର୍ଚ୍ଚ ତ ସେମିତି ଯାଏ, ମୁଁ ଧର ମଣ୍ଡିରେ ଦିଏ ଧାନ, ମଣ୍ଡିରେ ଦେବା ଦ୍ୱାରା 70,000-80,000 ଟଙ୍କାର ଧାନ ବିକେ, 80,000 ଟଙ୍କା ଧାନ ବିକିଲେ ମୋର ସେଥିରେ ଖର୍ଚ୍ଚ 20,000-25,000 ଖର୍ଚ୍ଚ ଯାଏ।
1: ଆଚ୍ଛା, ମୋଟାମୋଟି ଭାବରେ ଆପଣ 40,000-50,000 ଟଙ୍କା
0: ଲାଭ କରେ କେବଳ ଖରିଫରେ। ତା ସହିତ ମୁଗ ଅଛି, ରବିରେ, ମୁଗର ଜଳବାୟୁ ଉପରେ ନିର୍ଭର କରେ, ଯଦି ମୁଗ ବି ଭଲ ହେଇଗଲା ମୁଗ 25,000-30,000 ହବ
1: ଇନକମ ଦେଇଦେବ। କିନ୍ତୁ ଧାନ ଯୋଉ ଆପଣ ମଣ୍ଡିରେ ଦିଅନ୍ତି ମଣ୍ଡିରେ କମ୍ପଲସରି ଆପଣଙ୍କ ବିକ୍ରି ହେଇଯାଏ ବାହାରେ ବିକ୍ରି କରିବାକୁ ପଡ଼େନି। ମଣ୍ଡିରେ କେତେ କ୍ୱିଣ୍ଟାଲ ପିଛା ବିକ୍ରି ହେଉଛି?
0: 3100 ଟଙ୍କା ହୁଏ, କିନ୍ତୁ ସେମାନେ କାଟ ନିଅନ୍ତି 6 କିଲୋ, 7 କିଲୋ, 8 କିଲୋ ଏମିତି କ୍ୱିଣ୍ଟାଲ ପିଛା
1: କାଟ ନିଅନ୍ତି ସେମାନେ। ଆଉ ଗୋଟେ କହିଲେ ଯେ ମୁଗ ଚାଷ ବି ଆପଣଙ୍କର ଭଲ ହୁଏ, ମୁଗ ଚାଷର କିନ୍ତୁ ପ୍ରକ୍ରିୟାଟି ବୋଧ ହୁଏ ଟିକେ ଅଲଗା ଧାନ ଚାଷଠୁ?
0: ନାଇଁ, ମୁଗ ଚାଷରେ ସେତେ ପରିଶ୍ରମ କିଛି ନାହିଁ। ମୁଗ ଚାଷଟା କ'ଣ ହୁଏ ନା ଆମେ ଧାନ କାଟି ସାରିଲା ପରେ ଜମିରେ ପାଗ ଥାଏ, ଓଦା ଥାଏ, ଆର୍ଦ୍ରତା ଥିଲେ ଆମେ ସେଥିରେ ଟ୍ରାକ୍ଟରରେ ଦୌଡ଼ ପକେଇକି ମୁଗ ବିହନ ବୁଣି ଦେଉ, ତାପରେ ବାକି ମୁଗର ଫୁଲ ଆସିଲା ସମୟରେ କିଛି ରାସାୟନିକ ବିଷ ତା ସହିତ ହରମୋନ ପ୍ରୟୋଗ କଲେ ମୁଗ ହେଇଯାଏ। ଜମିର ଆର୍ଦ୍ରତା ଥାଏ, ଆର୍ଦ୍ରତା ଥିଲେ ଆମେ ଦୌଡ଼ ଟ୍ରାକ୍ଟରରେ ପକେଇଦେଲୁ, ଦୌଡ଼ ଦେଇଦେଲା ପରେ ଆମେ ସେଥିରେ ମୁଗ ବିହନ ପକେଇକି ଦୌଡ଼ ପକେଇଦେଉ।
1: ବିହନ କୋଉଠୁ ଆଣନ୍ତୁ?
0: ବିହନ ଆମେ ଘର ବିହନ ରଖୁ, ମୁଗ ସରକାରଙ୍କ ତରଫରୁ ଆଣୁନୁ, ଘର ବିହନଟା ଆମେ ସବୁ ବର୍ଷ ରଖୁ।
1: ଧାନର ବିହନ ବି ଘରେ ରଖନ୍ତି?
0: ନାଇଁ, ଧାନ ବିହନ ଘରେ ରଖୁନୁ, ଘରେ ଯେତିକି ରଖୁ ଆମେ ଧାନ ବିହନ କିଣୁ
1: ବାହାରୁ
0: ପ୍ରାଇଭେଟ।
1: କୋଉ ପ୍ରଜାତିରେ ଆଣନ୍ତି ଧାନ?
0: ବିଶେଷ କରି ଏଠି କଳା ଚମ୍ପା, ପୂଜାରିଣୀ, ର ଏଇ ଧାନ ଗୁଡିକ ବହୁଳ ପରିମାଣରେ ରହୁଛି।
1: ମୁଗ ବିହନ କିନ୍ତୁ ଘରେ ରଖନ୍ତି?
0: ଆଜ୍ଞା।
1: ଆଚ୍ଛା, ମୁଗ ବିହନ ଯୋଉ ଘରେ ରଖନ୍ତି ତାକୁ ବିଶୋଧନ କରିକି ପକାନ୍ତି ନା ଡାଇରେକ୍ଟ?
0: ବିଶୋଧନ କରିବ।
1: କେମିତି ବିଶୋଧନ?
0: ବିଶୋଧନ ଆମେ ଯୋଉମାନେ ଅଛନ୍ତି ତାଙ୍କଠୁ ପଚାରିକି ଔଷଧ ଆଣୁ, ଔଷଧ ଗୋଳେଇକି ରଖିବାକୁ ପଡେ, ନହେଲେ ତ ସେ ସବୁ ପୋକ ଖାଇଯିବେ।
1: ନିହାତି
0: ଆମେ ତାକୁ ଖରା ଦେଇ, ଖରା 10-12-15 ଖରା ଦେବାକୁ ପଡେ, ଖରା ଦେଇ ତାକୁ ରାସାୟନିକ ଔଷଧ ଦେଇ ରଖିବାକୁ ପଡେ।
1: ମୁଗ କେତେ ମାସରେ ଅମଳ ହେଇଯାଏ?
0: ମୁଗ ମ୍ୟାକ୍ସିମମ୍ 2.5-3 ମାସ।
1: 2.5-3 ମାସ, 2.5-3 ମାସ ଭିତରେ ମୁଗ ପାଇଁ କ'ଣ ବାଧା ସୃଷ୍ଟି ହୁଏ, କୋଉ ରୋଗ ସବୁ ବାଧା ଆଣେ?
0: ମୁଗ ପାଇଁ ଜେନେରାଲି ମୁଗ ଅମଳ ହେବା ସମୟରେ ଛୋଟ ଛୋଟ ଯୋଉ ଘୋଡ଼ା ପୋକ ଲାଗନ୍ତି, ସେଇଠୁ ମୁଗ ମୁସ୍କାନିଆ ଧରେ, ଜଳବାୟୁ ଉପରେ ନିର୍ଭର କରେ। ଏମିତି ବି ହୁଏ ମୁଗ ଧର ଆମେ ଚାଷ କରିଥିବୁ ଆଦୌ ହୁଏନି, ଗତ ବର୍ଷ ଆଦୌ ହେଲାନି,
1: କାହିଁକି ହେଲାନି?
0: ଏଇ ବର୍ଷା ବର୍ଷୀ ହେଲେ ମୁଗ ଫୁଲ ଆସିବା ସମୟରେ ଯଦି ବର୍ଷା ହେଇଗଲା ଆଉ ମୁଗ ହବନି।
1: ତାମାନେ ମୋଟାମୋଟି ଭାବେ କହିବାକୁ ଗଲେ ମୁଗର ଅମଳଟା ସମ୍ପୂର୍ଣ୍ଣ ଜଳବାୟୁ
0: ଉପରେ ନିର୍ଭର କରେ।
1: ମୁଗ ବଡ଼ ହେବା ସମୟରେ ବା ଫୁଲ ଧରିବା ସମୟରେ ବର୍ଷା ହେଇଗଲେ
0: ଆଉ ମୁଗ ହବନି?
1: ଆଉ ମୁଗ ହବନି? ଆଚ୍ଛା, ମୁଗ ଯେତେବେଳେ ହେଇଯାଏ ଆପଣଙ୍କର ବା ଅମଳକ୍ଷମ ହେଇଯାଏ, ଏ ମୁଗକୁ ଆପଣ କୋଉଠି ବିକ୍ରି କରନ୍ତି?
0: ମୁଗକୁ ଆମେ

0: ଲୋକାଲ ବେପାରୀ
1: ଲୋକାଲ ବେପାରୀ ଆସିକି ଘରୁ ନେଇଯାନ୍ତି। କୁଇଣ୍ଟାଲ ପିଛା କେତେ ବିକ୍ରି ହୁଏ?
0: ପାଖାପାଖି 65 ଟଙ୍କା, 67 ଟଙ୍କା, 70 ଟଙ୍କା ଏମିତି ଥିଲା
1: ବିକ୍ରି ହୁଏ। ଆଚ୍ଛା, ଆପଣ ଏ ଯୋଉ ମୁଗ ଧାନ ଚାଷ କରନ୍ତି, ଘରେ ଖାଆନ୍ତି ନା ସବୁ ବିକ୍ରି କରିଦିଅନ୍ତି?
0: ନା ନା ନାଇଁ, ଧାନ କିଛି ଘରେ ଖାଉ ଆଉ ମୁଗ ବି କିଛି ଘରେ ଖାଉ।
1: ଏଇସବୁ ଚାଷ କଲା ଭିତରେ କେତେବେଳେ ଆପଣଙ୍କର ଫସଲରେ କିଛି କ୍ଷୟକ୍ଷତି ହେଇଛି ଯେଉଁଥିପାଇଁ ଆପଣଙ୍କୁ ସରକାରଙ୍କର ସାହାଯ୍ୟ ନେବାକୁ ପଡିଛି?
0: କ୍ଷୟକ୍ଷତି ତ ହେଇଥିଲା 13 ବର୍ଷ, ଗତ ବର୍ଷ ପିଘା 2 ବର୍ଷ ତଳେ ବହୁତ କ୍ଷୟକ୍ଷତି ହେଇଥିଲା।
1: ଫସଲ ବୀମା କରିନାହାନ୍ତି?
0: ଫସଲ ବୀମା କରିନଥିଲୁ, କିଛି ସାହାଯ୍ୟ ମିଳିଲାନି।
1: ଲୋନ୍ ନେଇଛନ୍ତି?
0: ଆଜ୍ଞା।
1: ସବସିଡି ମିଳିଛି ଲୋନ୍ରେ?
0: ନାଇଁ ନାଇଁ, କେବେ ସବସିଡି ମିଳିନି।
1: କିନ୍ତୁ ଆପଣଙ୍କୁ ସୁଧ ଦେବାକୁ ପଡିଛି?
0: ନାଇଁ, ସୁଧ ନାହିଁ।
1: ସେମିତି ଯେତିକି ଲୋନ୍ ଆଣିଥିଲେ ସେତିକି ସୁଧିବାକୁ ପଡିଛି?
0: ଆଜ୍ଞା।
1: ଆଚ୍ଛା, ବହୁତ ବଢିଆ କଥା। କିନ୍ତୁ ଆପଣ ଏ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ସେମାନଙ୍କ ଠାରୁ ଆମର ଯୋଉ ଫସଲ ବୀମା ଯୋଜନା ରହୁଛି ସେ ସମ୍ପର୍କରେ ଭଲ ଭାବରେ ବୁଝି ନିଅନ୍ତୁ ଏବଂ ପ୍ରତିଟି ଫସଲର ବୀମା କରାଇ ନିଅନ୍ତୁ, ଯେମିତିକି କୌଣସି କାରଣରୁ ଯଦି କ୍ଷୟକ୍ଷତି ହେଲା ତାହେଲେ ଆପଣ ଆବେଦନ କରିକି କ୍ଷୟକ୍ଷତି ପାଇପାରିବେ। ଧନ୍ୟବାଦ ଭାଇ, ଆପଣଙ୍କର ମୂଲ୍ୟବାନ ସମୟ ଆଜି ଆମର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଦେଲେ ଏବଂ ଅନ୍ୟ ଚାଷୀମାନଙ୍କ ପାଇଁ ଆପଣ ଜଣେ ସଫଳ ଚାଷୀ ହିସାବରେ ଉଦାହରଣ ପାଲଟିଛନ୍ତି। ଯେହେତୁ ଆପଣ ଜଣେ ଯୁବ ଚାଷୀ ଏବଂ ନିଜେ ଧାନ ଚାଷ, ପନିପରିବା ଚାଷ, ମୁଗ ଚାଷ ଏସବୁ ଚାଷ କରିକି ନିଜ ପରିବାରକୁ ଚଳାଇବା ସହିତ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଛନ୍ତି, ସେଥିପାଇଁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
0: ନମସ୍କାର
1: ଭାଇ, ଆପଣଙ୍କ ପରିଚୟ?
2: ବିଜୟ କୁମାର ବିଶ୍ୱାଳ, ଘର ବଡ଼ବଡ଼ ଥାନା କାକଟପୁର ରତାଳ ପଞ୍ଚାୟତ।
1: ଭାଇ, ଆପଣ କଣ ଚାଷ କରନ୍ତି?
2: ପାନ ଚାଷ କରୁ।
1: ପାନ ଚାଷଟି ମୁଖ୍ୟତଃ ବ୍ୟବସାୟିକ ଭିତରେ ଭାଇ କରାଯାଇଥାଏ, ତେଣୁକରି ଆପଣ ଯେତେବେଳେ ପାନ ଚାଷ କରନ୍ତି, ପାନ ଚାଷଟି ଗୋଟେ ଗୁରୁତ୍ୱପୂର୍ଣ୍ଣ ଚାଷ, କେମିତି ତାର ମାଟି ପ୍ରସ୍ତୁତି କରାଯାଏ, କେମିତି ପ୍ରଥମେ ପାନ ଗଛକୁ ପ୍ରଥମରୁ ବିଲରେ ରୋପଣ କରାଯାଏ, ତାପରେ ପାନ ଗଛ ବଡ଼ ହେଇକି ଅମଳ ଦେବା ଆରମ୍ଭ କରେ?
2: ପାନ ସାରେ ଧାଡ଼ି ମାଟି ଆଗ ପଡ଼େ ଲାଇନ୍, ମାଟି ଟୋକେଇରେ ଯାଇ ଲାଇନ୍ ଲାଇନ୍ ତାର ଅଛି ବାଣି ଟଣା ହେଇ ଲାଇନ୍ରେ ମାଟି ପଡ଼େ, ମାଟି ପଡ଼ିବା ପରେ ନଟା କଟା ହେଇକିରି ଗୋଟେ ନା ଗଣ୍ଠି କଟା ହେଇକିରି ସେଠୁ ଲାଗେ ପାଣି ମରା ହେଇ 21 ଦିନ ଯାଏ ପାଣି ମରା, ପାଣି ମରା ହେଲା ପରେ ସେ ଡେମ୍ଫେଇକି ଡେମ୍ଫେଇଲେ ଆସ୍ତେ ଆସ୍ତେ ବଢିବ, ପିଡ଼ିଆ ସାର ଦେଲେ ହବ ମାଟି।
1: ପାନ ଗଛର ଏଇ ଯୋଉ ଚାରା ଲଗାନ୍ତି ନା ମଞ୍ଜି ଲଗାନ୍ତି?
2: କଟା ହେଇକି ଗଣ୍ଠି ଲଗେ।
1: ଆଚ୍ଛା, କଟା ହେଇକି ଗଣ୍ଠି ଲଗା ହୁଏ, ଏ ଚାରା ଗୁଡିକ କୋଉଠୁ ଆଣନ୍ତି ଆପଣ?
2: ଏଇ ବର୍ଜ ଭିତରୁ ଆଉ ଯେଉଁଠୁ କିଣିକିରି ଆଣନ୍ତି। ପାନ ଆଗ ତ ଏ ଦେଶୀ ହଉନି, ଏବେ ଭଇଁଚି ଗୋଡି ନଟା ହେଲେ ଦେଶୀ ନଟା ଗଲାଇ
1: ହାଇବ୍ରିଡ ଲଟା ବର୍ତ୍ତମାନ ଲାଗୁଛି
2: ଭଇଁଚି ଗୋଡି,
1: ଏଇ ଗୋଟିଏ ପ୍ରଜାତି ଲଗାନ୍ତି ନା ଅଲଗା?
2: ନା ଅଲଗା କଣ କି ଦେଶୀ ତ ଭଇଁଚି ଗୋଡି ଦୁଇ ଭଳି ଆଉ ଦେଶୀ ତ କରୁନାହାନ୍ତି ସବୁ ଦେଶୀ ଗଲା।
1: ଆଚ୍ଛା, ପାନ ଗଛ ଲଗେଇଲା ପରେ ବଡ଼ ହବା ପର୍ଯ୍ୟନ୍ତ, ଗଛ ବା ପତ୍ର ଭଲ ବାହାରିବା ପର୍ଯ୍ୟନ୍ତ ଗଛରେ କିଛି ରୋଗ ପୋକ କିଛି ଅସୁବିଧା ହୁଏନି?
2: ସାର ଔଷଧ, ସାର ମେନ୍ ଔଷଧ, ନହେଲେ ହବ।
1: ରୋଗ କଣ ସବୁ ଦେଖାଯାଏ?
2: ରୋଗ ସିଏ କଣ ଅଣ୍ଡା ଭଳିଆ କରନ୍ତି, ଟୋଲା ପାନ ଟୋଲା ହେଇଯାଇ ଟୋଲା ହେଇଯାଉଛି, ସିଏ କଣ ଟାଟା ମିଟା ଦିଅନ୍ତି ଅଲଟିୟମ ଏସବୁ ଆଉ କେତେ ପ୍ରକାର ଔଷଧ।
1: ଆପଣ କହିଲେ ଯେ ଆପଣ 2 ଗୁଣ୍ଠୁ ଜାଗାରେ ପାନ ଚାଷ କରୁଛନ୍ତି, 2 ଗୁଣ୍ଠୁ ଜାଗାରୁ ଆପଣ କେତେ ହାରାହାରି ମାସକୁ ଇନକମ୍ କରନ୍ତି ପାନ ଯୋଉ ପତ୍ର ଅମଳ ହୁଏ?
2: ଲାଭ ଲକ୍ଷେ ଖଣ୍ଡେ ହବ ଯେ, ସେମିତି କଣ ହିସାବ ରହି
1: ହିସାବ ରଖନ୍ତିନି, କିନ୍ତୁ ଆପଣ ପାଖାପାଖି କହୁଛନ୍ତି ଲକ୍ଷେ ଟଙ୍କା ପାଖାପାଖି ଲାଭ ହୁଏ। ଏଇ ଯୋଉ ପାନ ଚାଷ କରୁଛନ୍ତି ଆପଣ ନିଜେ ନିଜେ କରୁଛନ୍ତି ନା କୋଉ ତାଲିମ ନେଇକି କରୁଛନ୍ତି?
2: କାମଗା ଆସନ୍ତି ସ୍ୱତନ୍ତ୍ର କରିବାକୁ ତିଆରି କରିବାକୁ ନା
1: ତାଲିମ କୋଉଠୁ ନେଇଛନ୍ତି ଚାଷ କରିବା ପାଇଁ?
2: ନା ଆମେ ଜାଣିନୁ, ଆସ୍ତେ ଆସ୍ତେ ହେଲା ଆଉ
1: ଅନ୍ୟ ଚାଷୀଙ୍କ ଠୁ
2: ଦେଖିକିରି।
1: ତାହେଲେ ଅନ୍ୟ ଚାଷୀଙ୍କ ଠାରୁ ଦେଖିକି ଆପଣଙ୍କର ଚାଷ ଉପରେ ଅଭିଜ୍ଞତା ରହିଛି, ତାପରେ ଆପଣ ଚାଷ କରୁଛନ୍ତି। ଆପଣ ଯୋଉ ପାନ ବରଜ କରୁଛନ୍ତି, ଯୋଉ ପଇସା ଖର୍ଚ୍ଚ କରୁଛନ୍ତି ଆପଣ ପାନ ବରଜରେ, ସେଥିପାଇଁ ଆପଣଙ୍କୁ ସରକାରୀ ସହାୟତା ମିଳୁଛି ନା ନାହିଁ?
2: ନା, ସେ କିଛି ନାହିଁ,
1: କିଛି ସହାୟତା ମିଳୁନି। କେବେ ସରକାରୀ ଅଧିକାରୀଙ୍କ ସହିତ କଥା ହେଇନାହାନ୍ତି ସହାୟତା ପାଇଁ, କେବେ କାହା ସହାୟତା ଲୋଡି ନାହାନ୍ତି?
2: ନା, ଏ ଥରେ କଣ ଭାଗି ଯାଇଥିଲା ଯୋଉ ବାତ୍ୟାରେ ଭାଗିଗଲା, ସେ 2000 ମିଳିଥିଲା ଏତିକି।
1: ପାନ ପତ୍ର ଯୋଉ ଅମଳ କରାଯାଏ ତାକୁ କୋଉଠି ବିକ୍ରି କରନ୍ତି ଆପଣ?
2: ନୂଆହାଟରେ।
1: କେତେ ରେଟ୍ରେ ବିକ୍ରି ହୁଏ, ତାର କଣ ସିଷ୍ଟମ?
2: ହଜାର ହିସାବ, ତାର
1: ପାନ ହଜାରକୁ କେତେ ଟଙ୍କା ବିକ୍ରି
2: ହୁଏ? ହଜାର ଅଇଖା ତ 150-200 ଅଇଖା, ଅଇଖା 150-200 ସେମିତି, ସେ ଜାଡ଼ ଦିନେ ଟିକେ ଅଧିକା ହୋଇ ସେଠୁ ଗଲା କମେ। 3-4 ବର୍ଷ ହେଲା ତ ନାଇଁ ରେଟ୍ ନାଇଁ, ଏଇ ବର୍ଷ କଣ ଟିକେ ହେଇଥିଲା ଜାଡ଼ ଦିନେ।
1: ଧନ୍ୟବାଦ ଭାଇ, ଆଜି ଆପଣ ଆମ କାର୍ଯ୍ୟକ୍ରମକୁ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ ଆଉ ଆମ ଗାଁରୁ କୃଷି ହାଲଚାଲ କାର୍ଯ୍ୟକ୍ରମରେ ଆମ ସହିତ ଏକାଠି ହେଇକି ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନେକ କଥା ପାନ ଚାଷ ସମ୍ପର୍କରେ ଜଣେଇଲେ। ଧନ୍ୟବାଦ, ନମସ୍କାର। ଭାଇ, ଆପଣଙ୍କ ପରିଚୟ?
3: ଅଦ୍ୱୈତ ସ୍ୱାଇଁ।
1: ଆପଣ କଣ ସବୁ ଚାଷ କରୁଛନ୍ତି?
3: ପନିପରିବା, କାକୁଡି, ଭେଣ୍ଡି, ବାଇଗଣ।
1: ଆପଣ ଯୋଉ ସବୁ ପ୍ରକାର ପନିପରିବା ଚାଷ କରନ୍ତି, ଏ ଚାଷ କେମିତି କରନ୍ତି? ଆପଣ ଜମିକୁ କେମିତି ପ୍ରସ୍ତୁତ କରନ୍ତି?
3: ଜମି ହଳ କରିକି ଟ୍ରାକ୍ଟର ଦେହରେ 3-4 ଜଣ ଲେଖା ଧରିକିରି।
1: ଖତ ପକେଇକି କେମିତି ମାଟି ତିଆରି କରୁ?
3: ମାଟି ତିଆରି କରି ପାଣି।

0: ମଡ଼େଇଦେଲୁ ବାଇଗଣ ଲାଗିଲା,
1: ଆଚ୍ଛା
0: ଆଉ ଭେଣ୍ଡି ମଞ୍ଜି ପକେଇଦେଲେ ପାଣି ମଡ଼ିଆ ହିଁ ଗଛ ଉଠିଲା।
1: ଯୋଉ ଲଗାନ୍ତି ଭେଣ୍ଡି କି ବାଇଗଣ ଲଗେଇବାର କେତେ ମାସ ପରେ ସବୁ ଫଳିବା ଆରମ୍ଭ ହେଇଥାଏ?
0: ଦେଢ଼ ମାସ ଭିତରେ।
1: ବିହନ ଆପଣ ଆଣନ୍ତି କୋଉଠୁ ଆଣନ୍ତି ତାକୁ? ଆପଣ କହୁଛନ୍ତି ଯେ 2 ମାସରୁ 3 ମାସ ପରେ ଫଳ ଫଳିବା ଆରମ୍ଭ ହୁଏ, ଏଇ ଯୋଉ 2-3 ମାସ ଭିତରେ ଯେତେବେଳେ ଆପଣ ଲଗେଇବା ଆରମ୍ଭ କରନ୍ତି, ତାପରେ ଯେତେବେଳେ ଗଛ ଗୁଡିକ ଧୀରେ ଧୀରେ ବଡ ହେବା ଆରମ୍ଭ ହୁଏ, ସେଥିରେ କଣ ସବୁ ରୋଗ ପୋକ ଦେଖାଯାଏ ଆଉ ଆପଣ କଣ କରନ୍ତି ରୋଗ ପୋକ ଦେଖି?
0: ସେ କାଙ୍କୁଣି ପୋକ ଲାଗନ୍ତି, ଭେଣ୍ଡି ଦେହରେ ବି ବାଇଗଣରେ
1: କାଙ୍କୁଣି ପୋକ ଲାଗନ୍ତି। କେମିତି ଆପଣ ଜାଣିପାରନ୍ତି ଯେ ଗଛ ଦେଖିକି ପୋକ ଲାଗୁଛି ବୋଲି?
0: ସେ ଡଙ୍କ ମାରନ୍ତି, ଡଙ୍କ ମରା ପୋକ ଅଛନ୍ତି ବାଇଗଣର।
1: ବାଇଗଣର କଣ ହବ ମାନେ ବାଇଗଣର ପତ୍ର ନଷ୍ଟ ହବ ନା ଫଳ ନଷ୍ଟ ହବ?
0: ଫଳ ନଷ୍ଟ ହବ, ଆଡ଼େ ବି ଡଙ୍କ ସବୁ ଗଛ ଯିଏ ବଢିବା କଥା ସେ ଡଙ୍କ ମଲା ଟିକେ କମିଯିବ।
1: ଆପଣ ଦେଖିକି ଜାଣିଦିଅନ୍ତି ଯେ ପୋକ ଲାଗିଲା, ତାପରେ କଣ କରନ୍ତି?
0: ଯାଇକିରି ଔଷଧ ଆଣ, ଯାହାଠୁ ବିହନ ଆଣିଥାଉ ତାରି ପାଖରୁ ଔଷଧ।
1: ସେ ଔଷଧ ଦବାର କେତେ ଦିନ ପରେ ଗଛ ଗୁଡିକ ଠିକ ହେଇଯାଏ?
0: ସପ୍ତାହ ଭିତରେ ପୁଣି ଗଛ ଯାହା
1: ସବୁ ଠିକ ହେଇଯାଏ। ଯେତେବେଳେ ଆପଣଙ୍କର ବାଇଗଣ ଭେଣ୍ଡି ଗଛ ବଡ ହଉଥାଏ, ସେତେବେଳେ ଜଳସେଚନ ବ୍ୟବସ୍ଥା ବା ପାଣି କେମିତି ମଡାନ୍ତି ବିଲକୁ?
0: ବୋରିଂ କରିକିରି କଳ ଅଛି, ମଟର ଅଛି, ଯେଉଁ ଉପାୟ ଯେତେବେଳେ ଲାଇନ ନଥବ କଳ ପକେଇକିରି ବୋଇଲୁ, ଯେତେବେଳେ ଲାଇନ ଥବ ମଟର ଲାଗିଲା।
1: ତାପରେ ଆପଣ ଯେତେବେଳେ ଅମଳ କରୁଛନ୍ତି ଭେଣ୍ଡି ହଉ କି ବାଇଗଣ ହଉ, ସେଗୁଡିକ କୋଉଠିକି ବିକ୍ରି କରିବାକୁ ନେଉଛନ୍ତି?
0: ଗାଁ ଗହଳିରେ ବିକା ହେଇ ନହେଲେ ବେପାରୀ ଦିଆହେଇ,
1: ବେପାରୀ ଆସିକି ନେଇଯାନ୍ତି। କେତେ ରେଟ୍ରେ ବିକ୍ରି ହୁଏ ଭେଣ୍ଡି କ୍ୱିଣ୍ଟାଲ ପିଛା କି ବାଇଗଣ କ୍ୱିଣ୍ଟାଲ ପିଛା?
0: ରେଟ୍ ଅନୁସାରେ ଯେତେବେଳେ 40 ଟଙ୍କା ଥବ 400 ଟଙ୍କା ଲେଖା, ତାପରେ ଯଦି ରେଟ୍ କମ୍ ଥବ କେତେ, ବାଇଗଣ ଏଇଠି ଥିଲା ପ୍ରଥମ ଥର 30-30, ସେଇଠୁ ହେଇଗଲା 20-15।
1: ଆପଣ ଯୋଉ ବାଇଗଣ ଆଉ ଭେଣ୍ଡି ମିଶେଇକି ଚାଷ କରୁଛନ୍ତି, ଅଲଗା ପନିପରିବା ବି ଆପଣ ଚାଷ କରୁଛନ୍ତି, କେତେ ଟଙ୍କା 6 ମାସରେ ଥରେ ବା ବର୍ଷକୁ ଥରେ କେତେ ଆପଣଙ୍କର ଇନକମ୍ ହଉଛି ଏ ପରିବାରରୁ? ଖାଲି
0: 15-20 ହଜାର ଭିତରେ
1: ବାଇଗଣରୁ ଭେଣ୍ଡିରୁ ମିଶେଇକି। 2 ଗୁଣ୍ଠୁ ଜମିରୁ ମନେକର ଆପଣ ଭେଣ୍ଡି ଚାଷ କରୁଛନ୍ତି କି ବାଇଗଣ ଚାଷ କରୁଛନ୍ତି, ବାଇଗଣ 2 ଗୁଣ୍ଠୁ କରିଛନ୍ତି, ସେଥିରୁ ଆପଣ ଯେତେବେଳେ ଅମଳ ହବା ଷ୍ଟାର୍ଟ ହବ, ପ୍ରତିଦିନ କେତେ ବାଇଗଣ ପାଇବେ ବା ଭେଣ୍ଡି ପାଇବେ ଯୋଉଟା ଆପଣ ବଜାରକୁ ନେବେ ବିକ୍ରି କରିବାକୁ?
0: 2 ଗୁଣ୍ଠୁ ବିଲରୁ ଭେଣ୍ଡି ବାହାରିଲେ 15-16 କିଲୋ ଲେଖା ବାହାରିବ ଦିନେ ଛାଡ଼ି ଦିନେ।
1: ଦିନେ ଛାଡ଼ି ଦିନେ 15-16 କିଲୋ। ବାଇଗଣ କେତେ ବାହାରିବ?
0: ବାଇଗଣ ସେ 10-20 କିଲୋ ଲେଖା ବାହାରିବ।
1: ଯେତେବେଳେ ଚାଷବାସ କରନ୍ତି, ଏଇସବୁ ଫସଲ ଚାଷ କରନ୍ତି, ରବି ଫସଲ ଚାଷ କରନ୍ତି, ପନିପରିବା ଚାଷ କରନ୍ତି, ବେଳେବେଳେ ଆପଣଙ୍କର ଲସ୍ ହେଇଯାଉଛି କି ଚାଷ କରୁ କରୁ ମାନେ ଉଜୁଡି ଯାଉଛି ଫସଲ, ସେମିତି କେବେ ପରିସ୍ଥିତି ଆସିଛି?
0: ହଁ।
1: କଣ ହେଇଛି?
0: ବିରି କୋଳଥ ବୁଣିଲେ ସେ ତାର ସବୁ ମଞ୍ଜି ନଷ୍ଟ ହେଇଗଲା। ତାପରେ ଇଏ ଫସଲ କଣ ଯଦି ପୋକ ଫୋକ ଲାଗିଲେ ଗଲା ଡ୍ୟାମେଜ ହେଇଗଲେ, ଆଉ ଫଳ ଆରମ୍ଭ ନାହିଁ, ସେ ଗଲା ନଷ୍ଟ ହେଲା।
1: ଯେତେବେଳେ ଫସଲ ହାନି ହଉଛି ବା ଫସଲ କ୍ଷତି ହଉଛି, ସେତେବେଳେ ଆପଣ ସରକାରଙ୍କ ଠାରୁ ଯୋଉ ସୁବିଧା ସୁଯୋଗ ମିଳୁଛି, ଯୋଉ ବୀମା ରହୁଛି ଫସଲ ବୀମା, ତାକୁ ଆପଣ କରୁଛନ୍ତି ନା କରୁନାହାନ୍ତି?
0: ନା, ତାକୁ ଆମେ କରୁ।
1: ଆପଣ ପ୍ରତ୍ୟେକ ଚାଷରେ ଫସଲ ବୀମା କରି ନିଅନ୍ତୁ, ଏଇଥିପାଇଁ ଯେ ଫସଲରେ କିଛି ସୁବିଧା ଅସୁବିଧା ହେଲେ ଆପଣ କଣ କରିବେ ନା ସେ ବୀମାଟି ପାଇଁ ଆବେଦନ କରିପାରିବେ, ଆଉ ସେ ଫସଲ ବୀମା ମାଧ୍ୟମରେ ଆପଣଙ୍କର ଯାହା ହଉଛି ଆପଣଙ୍କର କ୍ଷୟକ୍ଷତି, ଆପଣ ସରକାରଙ୍କ ଠାରୁ ସେଇ ଭରଣ ପୋଷଣ ବି ଆଣିପାରିବେ, ଯଦି କିଛି କ୍ଷତି ହେଲା ସେ ସୁବିଧା ବି ରହୁଛି। ସେଥିପାଇଁ ଆପଣ ଆଗକୁ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ସେମାନଙ୍କୁ ପଚାରି ବୁଝନ୍ତୁ ଆପଣଙ୍କର ଯଦି କ୍ଷତି ହଉଛି ତାହେଲେ କ୍ଷତିପୂରଣ ପାଇଁ ସରକାର ଆପଣଙ୍କୁ କେମିତି ସାହାଯ୍ୟ କରିବ। ଏଇ ଚାଷ ପାଇଁ କେତେବେଳେ ଆପଣ ସରକାରଙ୍କ ଠାରୁ ଲୋନ୍ ଆଣିଛନ୍ତି କି ଲୋନ୍ ଆଣିବା ପାଇଁ ଚେଷ୍ଟା କରିଛନ୍ତି?
0: ଲୋନ୍ ଥରେ ଆଣିଥିଲି।
1: ଥରେ ଆଣିଥିଲି, ଲୋନ୍ ସବସିଡିରେ ମିଳିଥିଲା ନା ସେମିତି?
0: ସେମିତି
1: ମିଳିଥିଲା, କିଛି ସବସିଡି ମିଳିନଥିଲା
0: ଲୋନ୍।
1: ବର୍ଷକୁ କେତେ ଟୋଟାଲ ଇନକମ୍ ହେଇଯାଏ?
0: ତଥାପି ଯଦି ଧାନ ଅମଳ ହେଲା 1 ଲକ୍ଷ ଟଙ୍କା
1: ହେଇଯାଏ ଧାନରୁ, ବାକି ପନିପରିବା ଚାଷରୁ ଯାହା ଅଲଗା ଇନକମ୍ ହେଇଯାଏ। ତାହେଲେ ମୋଟାମୋଟି ଭାବରେ ଭାଇ କହିବାକୁ ଗଲେ, ଯଦି ଜଣେ ଚାହିଁବେ, ଜଣେ ମଣିଷ ପରିଶ୍ରମ କରିକି ଚାଷବାସରୁ ନିଜର ପରିବାର ଚଳେଇବା ପାଇଁ, ଚଳେଇ ପାରିବ ନା ନାହିଁ? ଚଳେଇ ପାରିବ, ବହୁତ ଭଲ ସେ ଚଳେଇ ପାରିବ, ଟିକେ ପରିଶ୍ରମ କରିବ,
0: ପରିଶ୍ରମ ନକଲେ ପରିବାର ଚଳିବ କୋଉଠି?
1: ବହୁତ ବହୁତ ଧନ୍ୟବାଦ ଭାଇ, ଆଜି ଆପଣ ଆମ କୃଷି ହଲଚଲ କାର୍ଯ୍ୟକ୍ରମକୁ ସମୟ ଦେଲେ ଏବଂ ଜଣେ ସଫଳ ଚାଷୀ ହିସାବରେ ଆମର ଅନ୍ୟ ଚାଷୀମାନଙ୍କ ପାଇଁ ଆପଣ ଉଦାହରଣ, ଯେହେତୁ ଆପଣ ଚାଷ କରିକି ଭଲ ପଇସା ଇନକମ୍ କରୁଛନ୍ତି ଏବଂ ନିଜ ପରିବାର ଚଳେଇବା ସହିତ ନିଜର ଗୁଜୁରାଣ ମେଣ୍ଟେଇବା ସହିତ ଅନ୍ୟ ଚାଷୀ ଭାଇ ଭଉଣୀଙ୍କ ପାଇଁ ଗୋଟିଏ ଉଦାହରଣ ପାଲଟିଛନ୍ତି। କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ମା, ମୁଁ ତ ପଚାରିଦେଲି ଆମର ଭାଇଙ୍କି, ତୁ ଏଥର ପଚାରିଦେ ଯୋଉ ଭଉଣୀ ବସିଛନ୍ତି ସେ କଣ ସବୁ ଚାଷ କରନ୍ତି।
2: ହଁ, ଇଏ ହେଇଟି ଅନାମ ଭାଇ, ଆଉ ଡେରି କରିବାନି, ମୁଁ ସେ ଭଉଣୀକି ପଚାରି ବୁଝୁଛି ସେ ଚାଷ କରିକି କେମିତି ଆଗକୁ ଯାଇଛନ୍ତି, ଲାଭ ପାଇଛନ୍ତି ତାଙ୍କ ଚାଷ କାର୍ଯ୍ୟରେ, ଆଉ ଭଉଣୀ ହେଇକି ସେ ନିଜେ କେମିତି ମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି, ମୁଁ ତାଙ୍କର ଅନୁଭୂତି ଟିକେ ପଚାରି ବୁଝୁଛି, ସମସ୍ତେ ଶୁଣନ୍ତୁ। ଭଉଣୀ, ଆପଣଙ୍କର ପରିଚୟ ଟିକେ ଦେଲେ।
3: ଓଳଗର

0: ନତା ପଞ୍ଚାୟତର କାକାଡପୁର ବ୍ଲକ
1: ଭଉଣୀ ଆପଣ କଣ ସବୁ ଚାଷ କରନ୍ତି କହିଲେ?
0: ଝୁଡଙ୍ଗ କାକୁଡି ସବୁ ଚାଷ।
1: ଆଚ୍ଛା, ଆପଣଙ୍କର ତାହେଲେ ପନିପରିବା ଚାଷ ରହିଛି, ବେଶୀ କୋଉ ଚାଷକୁ ପ୍ରାଧାନ୍ୟ ଦେଉଛନ୍ତି?
0: ଆମର ସେ କାକୁଡି ପରେ ବେଶୀ ଆଉ।
1: ଆଜ୍ଞା, ତାହେଲେ ଆପଣ କାକୁଡି ଚାଷକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। କେତେ ଜାଗାରେ ଏଇ କାକୁଡି ଚାଷ କରୁଛନ୍ତି?
0: 6-7 ଗୁଣ୍ଠ ବିଲରେ ଆଉ।
1: 6-7 ଗୁଣ୍ଠ ବିଲରେ କାକୁଡି ଚାଷ କରୁଛନ୍ତି। ପ୍ରଥମେ କୁହନ୍ତୁ, ଜମି ପ୍ରସ୍ତୁତ କେମିତି କରୁଛନ୍ତି, ମଞ୍ଜି କୋଉଠୁ ଆଣୁଛନ୍ତି, ସେ ବିଷୟରେ କୁହନ୍ତୁ।
0: ଆଗ ଟ୍ରାକ୍ଟର ହଳ ହବ, 3-4 ଗୁଣ୍ଠ ପଡିବ, ହଳ ହେଇ ମାଟି ଗୁଣ୍ଡ ହବ, କାକୁଡି ସିଆରା ହେଇଯିବ, ଖତ ପଡିବ, ଖତ ପରେ ସାର ଆସି ପଡିବ, ସାର ଦିଆ ହେଇକିରି ପାଣି ଦିଆ ହବ, ପାଣି ଦିଆ ହେଇ ଖୁସିଆ ହେଇକିରି ମଞ୍ଜି ଲାଗିବ।
1: ଆଚ୍ଛା, ଆମେ ଯେତିକି ଜାଣିଛୁ କାକୁଡି ଚାଷଟା ଏଇଟା ଲଟା ଜାତୀୟ ଫସଲ, ଏଇଟା କଣ ଆମର ଯୋଉ ରଞ୍ଜା ପଦ୍ଧତିରେ କରାଯାଏ, ରଞ୍ଜା ଲଗାଯାଏ?
0: ନା ନା, ତଳେ ବିଲରେ ସେ ନଟା
1: ମାଟି ଉପରେ ହେଇଥାଏ। ଯେତେବେଳେ ଆପଣ କାକୁଡି ଚାଷ କରୁଛନ୍ତି, ପ୍ରଥମେ କହିଲେ ଯେ ଖତ ସାର ଆମେ ଦଉଛୁ, କଣ ସବୁ ଖତ ଦଉଛନ୍ତି?
0: ଏ ଗୋବର ଖତ, ଏଇ ତ ଖତ ସବୁ ସେ ରହି ବର୍ଷ ପରେ ସେ ଖତ ହେଲା, ତା ସେଇଆକୁ ଆଣିକି ଦେବ।
1: ଆଚ୍ଛା, ଗୋବର ଖତ ଦଉଛନ୍ତି ଆମର ଜମିକୁ କୋଡା ଖୋସା କରିକି, ନୁହେଁ? ଆଚ୍ଛା, ଏଥିରେ ଜଳସେଚନ ବ୍ୟବସ୍ଥା କେମିତି କଣ ରହିଛି?
0: ବୋରିଂ ବସିଛି, ବୋରିଂ ବସିଲା ଲାଇନ ଦ୍ଵାରା।

0: ରଞ୍ଜା ଲଗାଯାଏ
1: ନା ନା ତଳେ ବିଲରେ ସେ ନଥାଏ,
0: ମାଟି ଉପରେ ହେଇଥାଏ। ଯେତେବେଳେ ଆପଣ କାକୁଡି ଚାଷ କରୁଛନ୍ତି, ପ୍ରଥମେ କହିଲେ ଯେ ଖତ ସାର ଆମେ ଦଉଛୁ, କଣ ସବୁ ଖତ ଦଉଛନ୍ତି?
1: ଏ ଗୋବର ଖତ, ଏଇ ତ ଖତ ସବୁ ସେ ରହି ବର୍ଷ ପରେ ସେ ଖତ ହେଲା ତ ସେଇଆକୁ ଆଣିକି ଦେବ।
0: ଆଚ୍ଛା, ଗୋବର ଖତ ଦଉଛନ୍ତି ଆମର ଜମିକୁ କୋଡା ଖୋସା କରିକି, ନୁହେଁ କି? ଆଚ୍ଛା, ଏଥିରେ ଜଳସେଚନ ବ୍ୟବସ୍ଥା କେମିତି କଣ ରହିଛି?
1: ବୋରିଂ ବସିଛି, ବୋରିଂ ବସିଲେ ଲାଇନ ଦ୍ୱାରା ପାଣି ଦେଲେ, ଲାଇନ କଟିଗଲେ କିରୋସିନି ଦ୍ୱାରା କଳ ଚାଲେ ଆଉ।
0: ଆଚ୍ଛା, କାକୁଡି ଚାଷରେ ରୋଗ ପୋକ ସମସ୍ୟା ସେମିତି କିଛି ଦେଖାଯାଏ କି?
1: ହଁ, କାକୁଡି ଗଛ ଛୋଟ ଛୋଟ ହେଇଥିବ, କାକୁଡି ପୋକ ନାଗନ୍ତି, ପତ୍ର କଣା କଣା କରି ପୋକ ବି ତା ଦେହରେ ବସିଥିବେ, ତା ପାଇଁ ଔଷଧ ଆସେ, ଔଷଧ ମାରିଲେ ସେ ଗଛ ଟିକେ ଭଲ ହୁଏ।
0: ଆଚ୍ଛା, କୋଉ ପ୍ରକାର ସବୁ ଔଷଧ ଆଣନ୍ତି?
1: କାକୁଡି ପୋକ ଔଷଧ ଆସେ, ତାପରେ ଗଛ ଯଦି ନାଲି ପତ୍ର ପଡିଲା ତାକୁ ନେଇକି ଦେଖେଇକି ପୁଣି ଔଷଧ ଆସେ।
0: ତେବେ ଆମେ ଏଠି କହିପାରିବା ଯେ ଯେମିତି ଆମର ପନିପରିବା ଚାଷ କରୁଛେ, ରୋଗ ପୋକ ସମସ୍ୟା ତ ଲାଗି ରହୁଥିବ, ସେଥିପାଇଁ ସମାଧାନ ଆମକୁ ହିଁ କରିବାକୁ ପଡିବ, ତା ସାଙ୍ଗରେ ଆମକୁ ପ୍ରତ୍ୟେକ ଦିନ ସର୍ବେକ୍ଷଣ କରିବାକୁ ପଡିବ, ନୁହେଁ କି?
1: ଆଜ୍ଞା।
0: ଆଚ୍ଛା, ଆପଣ ଯେତେବେଳେ ଏଇ କାକୁଡି ଚାଷ କରୁଛନ୍ତି, ଘରେ ଆପଣଙ୍କୁ କି ସବୁ ସହଯୋଗ କରନ୍ତି ଏଇ ଚାଷରେ?
1: ଚାଷରେ ଆମେ ସବୁ ସ୍ୱାମୀ, ମୁଁ, ପିଲା, ପୁଅ ସମସ୍ତେ।
0: ଆମେ ଏଠି କହିପାରିବା ଯେ ଗୋଟେ ଭଉଣୀ ଚାଷ କରିବା ପରେ ମଧ୍ୟ ନିଶ୍ଚିତ ଭାବରେ ଘରର ସହଯୋଗ ରହିବା ଦ୍ୱାରା ସେମାନେ ମଧ୍ୟ ଚାଷ କାର୍ଯ୍ୟରେ ବେଶ ଆଗକୁ ଆସିପାରୁଛନ୍ତି। ତେବେ ଭଉଣୀ ଏଠି କୁହନ୍ତୁ, ଯେତେବେଳେ କାକୁଡି ଚାଷ କରୁଛନ୍ତି, ସରକାରୀ ସହାୟତା କଣ ସବୁ ପାଇଛନ୍ତି ନା ନିଜେ ପରିଶ୍ରମ କରିକି ନିଜେ ଖର୍ଚ୍ଚ କରୁଛନ୍ତି?
1: ନିଜେ ପରିଶ୍ରମ କରିକି କରୁ, ସରକାରୀ ସହାୟତା ପାଇନାହିଁ।
0: ଆଜ୍ଞା, ତେବେ ଭଉଣୀ ଏଇଠି ଗୋଟେ କଥା କୁହନ୍ତୁ, ଆପଣ ଜଣେ ମହିଳା ହେଇକି ଏତେ ଆଗକୁ ଆସିପାରୁଛନ୍ତି ଚାଷ କାର୍ଯ୍ୟରେ, ଲାଭ ମଧ୍ୟ ଅଳ୍ପ ବହୁତ ପାଉଛନ୍ତି, ତେବେ ଅନ୍ୟ ଭଉଣୀ ମାନଙ୍କୁ ଆପଣ ଏଠି କଣ ବାର୍ତ୍ତା ଦେବେ ଯେ ଘରେ ବସି ନ ରହିକି ଚାଷ କାର୍ଯ୍ୟରେ ଆସନ୍ତୁ, ଆଗକୁ ଚାଷ କାମ କରନ୍ତୁ, ନିଶ୍ଚିତ ଭାବରେ ଲାଭ ପାଇପାରିବେ, ଏଠି କଣ ଅଧିକ ବାର୍ତ୍ତା ଦେବେ?
1: ଘରେ ବସି ରହିବା ଅପେକ୍ଷା ଫସଲ ଚାଷ କରିକି ଯେକୌଣସି ଇଏ କରିକି ଚଳିବା, ଆମ ଧନ୍ଦା ଚଳିବାକୁ ପଡିବ।
0: ଭଉଣୀ, ଯାହା ହଉ, ବହୁତ ଭଲ ଲାଗିଲା ଆଜି ଆପଣଙ୍କ ସହିତ ଏଇ କାକୁଡି ଚାଷ ସମ୍ପର୍କରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ, ଆକାଶବାଣୀ ପୁରୀ କେନ୍ଦ୍ର ତରଫରୁ ଧନ୍ୟବାଦ ଜଣାଉଛି।
2: ମା ସୋନାଲି,
0: ହଁ ନା ଭାଇ,
2: ଚାଷୀ ଭାଇ ଭଉଣୀ ମାନଙ୍କର ଚାଷ ସମ୍ପର୍କରେ ତ ଆମେ ଅନେକ କଥା ଜାଣିଲେ, ସେମାନଙ୍କୁ ପଚାରି ବୁଝିଲେ, ଏବେ କିନ୍ତୁ ସମୟ ଆସିଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ମାନେ ଆମ ପ୍ରମୋଦ ଭାଇ, ଯିଏ ଆମକୁ ଏଠିକି ଡାକିଛନ୍ତି, ତାଙ୍କୁ ପଚାରି ବୁଝିବା। ଆଜି ଆକାଶବାଣୀ ପୁରୀ ତାଙ୍କ ପାଖକୁ ଆସିଲା, ସେମାନଙ୍କ ସହିତ ମିଶିଲା, ଅନେକ ଚାଷୀ ଭାଇଙ୍କ ସହ କଥା ହେଲା, ତାଙ୍କୁ କେମିତି ଲାଗିଲା ଆଜିର ଏହି କାର୍ଯ୍ୟକ୍ରମ?
0: ଭାଇ, ତାଙ୍କର ଅନୁଭୂତି ଟିକେ ଶୀଘ୍ର ଶୀଘ୍ର ଶୁଣି ନବା, ତାଙ୍କ ମନ ଭିତରେ କଣ ଅଛି ସେ ଟିକେ କହିଦିଅନ୍ତୁ, ଆମେ ସମସ୍ତେ ଶୁଣିବା।
2: ହଁ ଭାଇ, କୁହ।
3: ବହୁତ ଖୁସି ଲାଗିଲା ଏବଂ ବହୁତ ମାନେ ଉତ୍ସାହ ବି ହେଲା, ଆପଣ ମାନେ ଆସିଲେ ଆମ ଗ୍ରାମକୁ, ଆମ ଗ୍ରାମର ଚାଷୀ ମାନଙ୍କର ଦୁଃଖ ସୁଖ ଯାହା ଯେମିତି ଚାଷ ବିଷୟରେ ଜାଣିଲେ, ତ ସେଥିପାଇଁ ମୁଁ ବହୁତ ଖୁସି ଏବଂ ବିଶେଷତଃ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦଉଛି ଆକାଶବାଣୀ ପୁରୀ ରେଡିଓ କେନ୍ଦ୍ର।
0: ଇଏ ହେଇଟି ଅନାମ ଭାଇ, ଆମର ପ୍ରମୋଦ ଭାଇ ତ ବହୁତ ବଢିଆ କଥା ଟିକେ କହିଲେ, ହେଲେ କଣ କରିବା, ଏଥର କାର୍ଯ୍ୟକ୍ରମକୁ ଏଇଠି ରଖିବା, ପୁଣି ଦେଖା ହବ ଆଉ ଗୋଟେ ଗାଁରେ ଆଗାମୀ ସମୟରେ ଆଉ ଅଲଗା ଚାଷୀ ଭାଇ ଭଉଣୀ ମାନଙ୍କ ସହିତ, ପୁଣି ସେମାନଙ୍କର ଅନୁଭୂତି ଜାଣିବା, ସେମାନଙ୍କର ଚାଷ ସମ୍ପର୍କରେ ଜାଣିବା, ପୁଣି ଏମିତି ଆମର କାର୍ଯ୍ୟକ୍ରମରେ ଏମିତି ସମସ୍ତଙ୍କ କଥା କହିବା। ତେବେ ଅନାମ ଭାଇ, କଣ କରିବା, ଏଥର ତ ପୁରୀକୁ ଫେରିବାକୁ ପଡିବ। ଇଏ ଅନାମ ଭାଇ, ମୋର ଯିବାକୁ ଇଚ୍ଛା ହଉନି, ଏ ଗାଁ ପରିବେଶ ଆଉ ଗାଁର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଖିକି ମତେ ଲାଗୁଛି ମୁଁ ଏଇଠି ଘର ଖଣ୍ଡେ କରିକି ରହିବି, ଏ ଜମା ଯିବାକୁ ଇଚ୍ଛା ହଉନି। କେତେ ସୁନ୍ଦର ପରିବେଶ ଦେଖ, ଜମିରେ କେତେ ସୁନ୍ଦର ଧାନ ଫଳିଛି, କେତେ ସୁନ୍ଦର ପନିପରିବା ସବୁ ହେଇଛି, ଯାହା କୁହ ଇଏ ଅନାମ ଭାଇ, କିନ୍ତୁ କାର୍ଯ୍ୟକ୍ରମକୁ ତ ରଖିବାକୁ ପଡିବ, ପୁଣି ଯିବାକୁ ପଡିବ ଆମର ଗନ୍ତବ୍ୟ ପଥକୁ। ତାହେଲେ କଣ କହୁଛ, ଏଇଠି ରଖିବା?
2: ରଖିବା,
0: ହଉ। ତାହେଲେ ଶ୍ରୋତା ବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
2: ମୁଁ ଅନାମ,
0: ନମସ୍କାର।

ଶୁଣୁଥିଲେ ଗାଁରୁ କୃଷି ହାଲଚାଲ। ଉପସ୍ଥାପନାରେ ଥିଲେ ଅନୁପ କୁମାର ସାହୁ ଏବଂ ସୋନାଲି ପଡ଼ିଆରେ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ସୋନୁ ନିଗମ। କଥାଚିତ୍ର ରହିଛି ଜାନେ ମନ।

ଥରେ ପରି କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ। କଥାଚିତ୍ର ରହିଛି ନାୟକ। ତା ପୂର୍ବରୁ ଶୁଣି ନିଅନ୍ତୁ ବିଜ୍ଞାପନ ବିରତି।

0: ହେଇଗଲା ବନ୍ଦୋବସ୍ତ।
1: କାହାର?
0: ଗୁଡ଼ିର ଫିସ୍ର।
1: ଦେଖା, 20,000 ଲୋନ୍ ତୁରନ୍ତ। ଜଣା ଅଛି କିଏ ଦଉଛି? ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା।

0: ପୁଡ଼ି କରୁ ହିଁ ନେ ଆଉ ଲୋନ୍ ସେତିକି ଯେତିକି ଦରକାର ତା ବି ଯାଞ୍ଚ କରିକି ହେଇଗଲା ବନ୍ଦୋବସ୍ତ ଦରମା ଆଡଭାନ୍ସରେ ପଠେଇଛି
1: ଆର୍ବିଆଇ କହେ
2: ସଠିକ୍ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ
3: ଶୁଣୁଥିଲେ ବିଜ୍ଞାପନ ବିରତି ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ କଥାଚିତ୍ର ରହିଛି ନାୟକ

ଭକତ ପ୍ରେମରେ ବନ୍ଧା ତୁ କାଳିଆ, ଭକ୍ତ ତୋ ଜୀବନ ଧନ, ଭକ୍ତ ପାଇଁ ଆଖିରେ ପଲକ ପଡ଼େନି, ଭକ୍ତ ତୋ ହୃଦୟ ଚନ୍ଦନ। ଶ୍ରୋତାବନ୍ଧୁ, ସେ ଭାବର ଠାକୁର କାଳିଆ ଦିଅଙ୍କ ଚରଣ କମଳେ ପ୍ରଣିପାତ ଜଣାଇ ସ୍ୱାଗତ ଜଣାଉଛି ଆପଣଙ୍କୁ। ସଭିଙ୍କର ପ୍ରିୟ କିଛି କଥା ଆଉ ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ହିଲୋଳ ପରିସରକୁ ଆଜିର ଉପସ୍ଥାପନାରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା। ଶ୍ରୋତାବନ୍ଧୁ, ଆମ ଆରାଧ୍ୟ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ କୃପା ନିଶ୍ଚୟ ପ୍ରତିଟି ଓଡ଼ିଆଙ୍କ ଉପରେ ରହିଛି। ସେଥିପାଇଁ ବୋଧେ କଥାରେ ଅଛି, ଉତ୍କଳେ ନାହିଁ ନେତାର ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ସତରେ ଶ୍ରୋତାବନ୍ଧୁ, ଆମ ଓଡ଼ିଆଙ୍କର ମୌଳମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସ୍ୱାଭିମାନ, ଆମ ଅଭିମାନ। ଆମ ଉତ୍କଳୀୟ ସଂସ୍କୃତିରେ ଭରି ରହିଛି ରାଜକୀୟ ସୌକିନ, ଏ ସଂସ୍କୃତିରେ ରହିଛି ବୀର ପୁରୁଷଙ୍କର ଦମ୍ଭ। ଆମ ସଂସ୍କୃତିର ପରିଭାଷା ପଦ୍ମ ପାଖୁଡ଼ା ପରି କୋମଳ, ଯାହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥାଏ। ତେବେ ଶ୍ରୋତାବନ୍ଧୁ, ଆମର ଏହି ସଂସ୍କୃତି ଆମର ପରମ୍ପରା ଶ୍ରୀମନ୍ଦିରକୁ ନେଇ ପରିପୃଷ୍ଟ, ଯାହା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ଉପରେ ଆଧାରିତ। ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର ମାନବୀୟ ଲୀଳାର କ୍ଷେତ୍ର ହେଉଛି ଆମର ଏହି ଶ୍ରୀକ୍ଷେତ୍ର। ଭକ୍ତମାନଙ୍କ ସହ ସବୁବେଳେ ସେହି ଲୀଳା ମାଧ୍ୟମରେ ହିଁ ଜଡ଼ିତ ରହିଥାନ୍ତି ସେ କାଳିଆ ଠାକୁର। ପୁରୀରେ ଭକ୍ତଟିଏ କେବେ ବି ନିଜକୁ ଅଲୋଡ଼ା ମନେ କରିନଥାଏ। ଯେବେ ବି ସେ ପୁରୀ ଆସିଥାଏ, ତା ମନରେ ଗୋଟିଏ କଥା ଥାଏ, ମହାପ୍ରଭୁଙ୍କର ଡୋରି ଲାଗିଛି ବୋଲି ସିନା ସେ ଆଜି ଦର୍ଶନ କରିବାର ସୁଯୋଗ ପାଇଛି। ସତେ ଯେମିତି ଏକ ଅଦୃଶ୍ୟ ବନ୍ଧନରେ ସେ ନିଜକୁ ବାନ୍ଧି ଦେଇଛି। ହଁ ଶ୍ରୋତା ବନ୍ଧୁ, ଭକ୍ତର ମନରେ ଏଭଳି ଭାବ କାହିଁକି ବା ନା ଜାଗ୍ରତ ହେବ, ଯଦି ସ୍ୱୟଂ ମହାପ୍ରଭୁ ଭକ୍ତଙ୍କ ସହ ଏକାକାର ହେବା ପାଇଁ ନିଜ ରତ୍ନ ସିଂହାସନ ଛାଡ଼ି ଓହ୍ଲାଇ ଆସିବେ ସେ ବଡ଼ଦାଣ୍ଡକୁ।

ପ୍ରସ୍ତୁତି କଲେଣି ସେ। ମହାପ୍ରଭୁଙ୍କର ଜ୍ୱର ପୀଡ଼ାକୁ ଲାଘବ କରିବା ପାଇଁ ତାଙ୍କ ସେବକମାନେ ଅତି ନିଷ୍ଠାର ସହିତ ଲାଗି ପଡ଼ିଛନ୍ତି ତାଙ୍କ ସେବାରେ। ମଣିମାଙ୍କ ଦେହ ତାତି ବଢ଼ିବା ସହିତ ଆରମ୍ଭ ହୋଇଅଛି ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଅନେକ ଉପଚାର। ବଡ଼ଖିଆ ବୋଲି ପରିଚିତ ଆମ କାଳିଆ ଠାକୁର ଏହି ଅଣସର ବେଳେ ଖାଇଥାନ୍ତି ପଥୀ ଓ ଫଳମୂଳ। ଦିନସାରା ଏକାଧିକ ବେଶ ମୈଲମ ହେଉଥିବା ସେ ବଡ଼ ଠାକୁର ନା ପିନ୍ଧିପାରିଥାନ୍ତି ପାଟବସ୍ତ୍ର, ନା ଧାରଣ କରିପାରିଥାନ୍ତି ପୁଷ୍ପ ଅଳଙ୍କାର। ଭକ୍ତମାନେ କାଳେ ତାଙ୍କୁ ଡାକିଲେ କି ନିଜ ଗୁହାରି ଜଣାଇଲେ ସେ ଯଦି ବ୍ୟସ୍ତ ହୋଇପଡ଼ିବେ, ସେଥିପାଇଁ ବୋଧେ ଶ୍ରୋତାବନ୍ଧୁ ଏହି ଅଣସର ନୀତିବେଳେ ଶ୍ରୀମନ୍ଦିରରେ ନୁହେଁ, ବ୍ରହ୍ମଗିରି ସ୍ଥିତ ଅଲାରନାଥ ମହାପ୍ରଭୁଙ୍କ ରୂପେ ଭବ୍ୟ ଦର୍ଶନ ଦିଅନ୍ତି ଠାକୁରେ। ସେପଟେ କିନ୍ତୁ ପ୍ରତିଦିନ ଭଲମନ୍ଦ ଜଣାଉଥିବା ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇଥାନ୍ତି, ସାଙ୍ଗରେ ନେଇ କିଛି ସୁବାସିତ ଧଳା ଫୁଲ, କିଛି ଫଳ ଓ ସର ଆଦି। କାଳେ ତାଙ୍କ ମଣିମାଙ୍କ ଜ୍ୱର ପାଟିକୁ କିଛି ଭଲ ଲାଗିବ, କାଳେ ତାଙ୍କ ରସିକ ଠାକୁର ତାଙ୍କ ଭକ୍ତଙ୍କ ବାରିର ସୁବାସିତ ଫୁଲ ନାଇ ଟିକେ ଖୁସି ହୋଇଯିବେ। ପଟି ଦିଅଙ୍କୁ ମିଞ୍ଜି ମିଞ୍ଜି ଦୀପ ଆଲୁଅରେ ଦର୍ଶନ କଲାବେଳେ ଭକ୍ତ ମନରେ ଜିଜ୍ଞାସା ଉଠେ, କାଳେ ଯଦି ତାଟି ସେପଟୁ ମଣିମା ତାଙ୍କ ଶ୍ରୀମୁଖ ଦେଖାଇ ତୃଷାର୍ଥ ଭକ୍ତର ମନର ତୃଷ୍ଣାକୁ ମେଣ୍ଟାଇ ଦେବେ। କିନ୍ତୁ ନା ଶ୍ରୋତାବନ୍ଧୁ, ଭକ୍ତର ମନ କହେ ଆମେ ପଛେ କିଛି ଦିନ ଦର୍ଶନରୁ ବଞ୍ଚିତ ରହିଯିବୁ, ହେଲେ ଆମ କାଳିଆ ଠାକୁର ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, କାରଣ ଆଉ କେଇଟା ଦିନ ପରେ ପରା ଆରମ୍ଭ ହେବାକୁ ଯାଉଛି ଭବ୍ୟ ରଥଯାତ୍ରା। ଶ୍ରୋତାବନ୍ଧୁ, ସେ ଭାବ ବିନୋଦିଆଙ୍କ ଭାବରସରେ ହଜିଗଲେ ସମୟ ଜଣାପଡ଼େନି, ହେଲେ କାର୍ଯ୍ୟକ୍ରମରୁ ଏବେ ଗୋଟେ ଛୋଟ ବିରତି ନେଇ ଚାଲନ୍ତୁ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ନୀଳଚକ୍ର ନଗର ପୁରୀରୁ ରବିନାରାୟଣ ପାଟଜୋଶୀ। ସେ ଅନୁରୋଧ କରିଥିବା ଭଜନଟି ରହିଛି ସସ୍ମିତା ମିଶ୍ରଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ମଣିମାଙ୍କ ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ଅନ୍ୟତମ। ଜ୍ୱରରେ ପଡ଼ିବା ପରେ ମଣିମାଙ୍କ ଦର୍ଶନ ନ ପାଇ ଭକ୍ତମାନେ ବ୍ୟାକୁଳ ହୋଇ ଉଠନ୍ତି। ହେଲେ ବିଶ୍ୱାସ ରହିଛି ଯେ ଏହି ଅଣସର ସମୟରେ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ ଆମ କାଳିଆ ଠାକୁରଙ୍କ ଦର୍ଶନ ସହିତ ସମାନ। ଶ୍ରୋତାବନ୍ଧୁ, ଆପଣମାନେ ହୁଏତ ଶୁଣିଥିବେ ଏହି ଅଲାରନାଥଙ୍କ ଦର୍ଶନକୁ ନେଇ ଆମ ଚୈତନ୍ୟ ମହାପ୍ରଭୁଙ୍କ କାହାଣୀ। ଦିନେ ଚୈତନ୍ୟ ମହାପ୍ରଭୁ ଅଣସର ସମୟରେ କାଳିଆ ଠାକୁରଙ୍କ ଦର୍ଶନ ନ ପାଇ ତାଙ୍କୁ ଖୋଜି ଖୋଜି ପହଞ୍ଚି ଯାଇଥିଲେ ମହୋଦଧି କୂଳରେ। ଦର୍ଶନ ବ୍ୟାକୁଳ ମନେ ସେ ଯେତେବେଳେ ମହୋଦଧିରେ ଝାସ ଦେବାକୁ ଯାଉଥିଲେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା, ମହାପ୍ରଭୁ ଅଲାରନାଥଙ୍କ ରୂପେ ପୁଣ୍ୟ ଦର୍ଶନ ଦେଉଛନ୍ତି। ତତ୍ପରେ ଚୈତନ୍ୟ ମହାପ୍ରଭୁ ପହଞ୍ଚି ଯାଇଥିଲେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମହାପ୍ରଭୁଙ୍କ ପୀଠରେ। ସେଠାରେ ଦେଖିବାକୁ ପାଇଥିଲେ ଶଙ୍ଖ ଚକ୍ର ଗଦାପଦ୍ମଧାରୀ ନାରାୟଣଙ୍କର ଶ୍ରୀବିଗ୍ରହଙ୍କୁ। ସେ ଭବ୍ୟ ଦର୍ଶନ ପାଇ ଚୈତନ୍ୟ ମହାପ୍ରଭୁ ଆତ୍ମହରା ହୋଇ ତଳେ ଚଟାଣ ଉପରେ ପଡ଼ିଗଲେ। ଆନନ୍ଦର ଅଶ୍ରୁ ଝରି ଯାଉଥିଲା ତାଙ୍କ ଆଖିରୁ। ଦର୍ଶନ ପାଇ ନିଜକୁ ଭକ୍ତିରେ ଲୀନ କରିଦେଇଥିଲେ ସେ। ତାଙ୍କ ଭକ୍ତିର ଜ୍ୱାଳାରେ ପଥର ବି ତରଳି ଯାଇଥିଲା ସେଦିନ, ଯାହାର ପ୍ରମାଣ ଆଜି ବି ଅଲାରନାଥଙ୍କ ପୀଠରେ ଦେଖିବାକୁ ମିଳୁଛି। ସେବେଠାରୁ ଅଣସର ସମୟରେ ଚୈତନ୍ୟଙ୍କ ଭାବ ନେଇ ପ୍ରତିଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସେଠାକୁ ଯାଇଥାନ୍ତି। ଅଲାରନାଥ ମହାପ୍ରଭୁଙ୍କ ପ୍ରିୟ କ୍ଷୀରି ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥାନ୍ତି। ତେବେ ଶ୍ରୋତାବନ୍ଧୁ, କ'ଣ ଆପଣ ବି ମହାପ୍ରଭୁ ଅଲାରନାଥଙ୍କ ଭବ୍ୟ ଦର୍ଶନ କରିଲେଣି ନା ନାହିଁ? ଆମକୁ ଚିଠି ମାଧ୍ୟମରେ ଆପଣଙ୍କ ଦର୍ଶନର ଅନୁଭୂତି ନିହାତି ଜଣାଇବେ। ତେବେ ଚାଲନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଭଜନଟିକୁ। ଭଜନଟିକୁ ଅନୁରୋଧ କରିଛନ୍ତି ତୃପ୍ତିମୟ ପ୍ରଧାନ ତଳମାଳି ସାହି ପୁରୀରୁ। ତାଙ୍କ ଅନୁରୋଧର ଭଜନଟି ରହିଛି ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ।

ଆଶା କରୁଛି ଶ୍ରୋତାବନ୍ଧୁ ଭଜନଟି ଆପଣଙ୍କ ମନକୁ ନିଶ୍ଚିନ୍ତ ଛୁଇଁଥିବ। ତେବେ ଆପଣ ବି ଚାହିଁଲେ ଆପଣଙ୍କ ମନପସନ୍ଦର ଗୀତ ଆମକୁ SMS କିମ୍ବା ଚିଠି ମାଧ୍ୟମରେ ନିହାତି ଜଣାଇପାରିବେ। ଆମେ ଆପଣଙ୍କ ମନପସନ୍ଦର ଗୀତଟିକୁ ଆମ କାର୍ଯ୍ୟକ୍ରମ ହିଲୋଳରେ ନିଶ୍ଚିନ୍ତ ଶୁଣାଇବୁ। ତେବେ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କ ମନପସନ୍ଦର ଗୀତଟି ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି କହି ରଖୁଛି 9437037892। ଆଉ ଥରେ କହି ରଖୁଛି 9437037892। ଆପଣ ଚାହିଁଲେ ଆମକୁ ଚିଠି ମାଧ୍ୟମରେ ଆପଣଙ୍କ ମନପସନ୍ଦର ଗୀତ ଲେଖି ପଠାଇ ପାରିବେ। ସେଥିପାଇଁ ଆମ ଠିକଣାଟି ଟିପି ରଖନ୍ତୁ, ହିଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଶ୍ରୋତାବନ୍ଧୁ, ସମୟ ସୁଅରେ ଆମେ ଆସି ଉପନୀତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କ ମନକୁ ନିଶ୍ଚିନ୍ତ ଛୁଇଁଥିବ। ତେବେ କଥା ଦେଉଛି ଆଗାମୀ ଅଧ୍ୟାୟରେ ପୁଣି କଥା ହେବା କିଛି ନୂତନ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ରହୁଛି ନମସ୍କାର। ଆଜିର ଉପସ୍ଥାପନାରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା।

ଶୁଣୁଥିଲେ ହିଲ୍ଲୋଳ କାର୍ଯ୍ୟକ୍ରମ। ଉପସ୍ଥାପନରେ ଥିଲେ ଦିବ୍ୟଦର୍ଶିନୀ ପରିଡ଼ା। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। କଥାଚିତ୍ର ରହିଛି ଖାମୋଶୀ।

ଶୁଣୁଥିଲେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ, ଏଇଠି ରଖୁଛୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ବାଳକୃଷ୍ଣ ଦାସ, ଗୀତ ରଚନା କରିଛନ୍ତି ଦୀନକୃଷ୍ଣ।

ପରେ ପରେ କଣ୍ଠଦାନ କରିଛନ୍ତି ପ୍ରଣତୀ ମୁଣ୍ଡ ଏବଂ ପ୍ରତିମାରାଣୀ ପଣ୍ଡା। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି। ଏଠାରେ ମଧ୍ୟ ପ୍ରବଳ ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।